ଆକାଶବାଣୀ ରାଉରକେଲା, ଆଜି 1948 ଅକ୍ଟୋବର ଶ୍ରାବଣ ମାସ ଏକ ଦିନ, ଇଂରାଜୀ ଜୁଲାଇ ମାସ 23 ତାରିଖ, ଗୁରୁବାର 2026 ମସିହା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଅଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ ମାଙ୍ଗଳିକ।

ବିଶେଷ ସୂଚନା ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758।

2487588 ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ପ୍ରଦୀପ କୁମାର ପଣ୍ଡାଙ୍କ କଣ୍ଠରେ ନିମାଇ ମହାନ୍ତିଙ୍କ ରଚନାରୁ।

ଭଜନଟି ଶୁଣୁଥିଲେ ପ୍ରଣତୀ ବସନ୍ତରାୟଙ୍କ କଣ୍ଠରେ ଚିତ୍ତରଞ୍ଜନ ନାୟକଙ୍କ ରଚନାରୁ। ପରବର୍ତ୍ତୀ ଭଜନ ବୀଣାପାଣି ରଥଙ୍କ କଣ୍ଠରେ ଅହମ୍ମଦ ସିଦ୍ଧିଙ୍କ ରଚନାରୁ।

0: ଶେଷ ହେଲା ବନ୍ଦନା। ଆକାଶବାଣୀ ରାଉରକେଲା ବର୍ତ୍ତମାନ ସୁଦ୍ଧା ଶୁଣିବା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିବେ 233ତମ ଭାଗ।
1: ଏପିସୋଡ୍ ନମ୍ବର 233।

0: କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିକରି ଗଲାକାଲି ବେଲବୁଡ଼େ ଭବାନୀପାଟଣାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷର ସମନ୍ୱିତ ଶିଶୁ ବିକାଶ ମିଶନ ଶକ୍ତି ଶିଶୁ ସୁରକ୍ଷା ଓ ପର୍ଯ୍ୟଟନ ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମ ବାବଦେ ସମୀକ୍ଷା କରିଥିଲେ। ଏବତକ ତିଆରି ନାହିଁ ହୋଇଥିବା କି ତିଆରି ଚାଲିଥିବା ଅଙ୍ଗନବାଡ଼ି ଗୃହ ଆଉ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଶନ ଶକ୍ତି ଗୃହମାନଙ୍କର ତିଆରି କାମ ତୁର୍ତ୍ତି ଶେଷ କରବାରକେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା କିଡ଼ନୀ ରୋଗୀମାନଙ୍କର ସଂଖ୍ୟା ବଢ଼ୁଥିବାରୁ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ପାଞ୍ଚନିଆ ବିଶେଷଜ୍ଞ ଦଳ ଜିଲ୍ଲା ପରିଦର୍ଶନ କରିଛନ୍। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କର ସହିତ ସୋନପୁର ଆଉ ଉଲୁଣ୍ଡାର ସୁନାପାଲି ଗାଁ ନ ଲୋକମାନଙ୍କର ଖାଇବା ପାନ ଆଉ ଜୀବନଶୈଳୀ ଉପରେ ଅନୁଧ୍ୟାନ କରାଯାଇକରି ସଚେତନ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ଜିଲ୍ଲାନ ଚାଲିଥିବା ଭିନ୍ ଭିନ୍ ଉନ୍ନୟନମୂଳକ କାମର ଅଗ୍ରଗତି ବାବଦ ସମୀକ୍ଷା କରାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପଶୁ ଚିକିତ୍ସା ବିଭାଗ ତରଫରୁ ପ୍ରାଣୀ ସହାୟତା କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଆଉ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚାଲିଥିବା ଭିନ୍ ଭିନ୍ ଗୃହ ନିର୍ମାଣ କାମକେ ଜଲ୍ଦି ଶେଷ କରବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଉ ତାର ପାଖର ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସଙ୍ଗେ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଆଉ ମଧ୍ୟପ୍ରଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏତାର ପ୍ରଭାବରେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାର ଅତି ଜବର ବର୍ଷା ହୋଇପାରେ ସେନ୍ତା। ସମ୍ବଲପୁର, ଦେବଗଡ଼ ସହିତ ବାରଟା ଜିଲ୍ଲାର ଗୋଟିଏ କି ଯୋଡ଼ିଏ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନା ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ରେଡିଓ ପର ମାନନୀ ଶ୍ରୀ ନରେନ୍ଦ୍ର ମୋଦି ଭାରତ କି ଜନତା ସେ କରେଙ୍ଗେ ମନ୍ କି ବାତ୍ ଆକାଶବାଣୀ କେ ସଭି କେନ୍ଦ୍ର ଇସେ ପ୍ରସାରିତ କରେଙ୍ଗେ।
2: ମେରେ ମନ୍ କି ବାତ୍ ଆପକେ କାରଣ ସଚ୍ଚେ ଅର୍ଥ ମେ ଆପକେ ମନ୍ କି ବାତ୍ ବନ୍ ଗଈ ହେ। ଆପକି ବାତେ ସୁନତା ହୁଁ, ଆପକେ ଲିଏ ସୋଚତା ହୁଁ, ଆପକେ ସୁଝାଉ ଦେଖତା ହୁଁ, ଉସୀ ସେ ମେରେ ବିଚାରୋଁ କି ଏକ ଦୌଡ଼ ଶୁରୁ ହୋ ଜାତି ହେ ଜୋ ଆକାଶବାଣୀ କେ ମାଧ୍ୟମ ସେ ଆପକେ ପାସ୍ ପହଞ୍ଚତି ହେ। ବୋଲତା ମେ ହୁଁ लेकिन बात आपकी होती है।
3: याद रखिएगा रविवार सुबह 11 बजे मन की बात।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ।
1: ଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ ପ୍ରବାଚିକା ରିଚା ଝା। अथ वार्ताः।

ସକାଳ 8:30 ଆକାଶବାଣୀ କଟକ କେନ୍ଦ୍ରରୁ ଆଜିର ବିଷୟ ରହିଛି ସନ୍ଧ୍ୟା ଦର୍ଶନ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ମଣ ପାହାଡ଼ର ଗୀତ ଶୁଣିପାରିବେ ସକାଳ 8:45। ଏହି କ୍ରମରେ ଆଜି ରହିଛି ଖଡ଼ିଆ ଗୀତ ପରିବେଷଣ କରିଛନ୍ତି ରୋଜ ନୀଲିମା ସୋରେଙ୍ଗ ଏବଂ ସାଥୀ। ଆମ ଗୀତ ଶୁଣିପାରିବେ ସକାଳ 8:30। ସକାଳ 10:00 ଆମ ଗୀତ ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ କାର୍ଯ୍ୟକ୍ରମ। ଦିନ 12:00 ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର 1334 ଭାଗ ଶୁଣିପାରିବେ। ଏଇ ଥିଲା ଶ୍ରୋତାବନ୍ଧୁ ଆଜି ସକାଳେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଆସନ୍ତୁ ଶୁଣିବା ସନ୍ଧ୍ୟାର କେତୋଟି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ସନ୍ଧ୍ୟା 5:00 ଆରତୀରେ ରହିଛି ଭକ୍ତି ଗୀତ। 5:20 ଶ୍ରୀମଦ୍ ଭାଗବତ ଓଡ଼ିଆ ଭକ୍ତି ଆଲବମ୍ ଗୀତକୁ ନେଇ କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 5:30। 6:10 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ଭିକାରୀ ଚରଣ ବଳ ଏବଂ ଗୀତା ପଟ୍ଟନାୟକ। ଜିଲ୍ଲା ହାଲଚାଲ କ୍ରମରେ ରାତି 7:25 ଆପଣମାନେ ଶୁଣିପାରିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। କିଷାନବାଣୀର ସମୟ ରହିଛି ରାତି 7:30। ଆଜି ଏଥିରେ ରହିଛି ସାକ୍ଷାତକାର। ବିଷୟ ରହିଛି ଖରିଫ ଧାନ, ଲାଉ ଓ କାକୁଡ଼ି ଚାଷ। ସାକ୍ଷାତକାରରେ ସାମିଲ ହୋଇଛନ୍ତି ପ୍ରୋଗ୍ରେସିଭ ଫାର୍ମର ସୁଲୋଚନା ଏକା। ସଂସଦ ସମୀକ୍ଷା ଶୁଣିପାରିବେ ରାତି 8:00। ରାତି 8:15 ପ୍ରାୟୋଜିତ କାର୍ଯ୍ୟକ୍ରମ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍। ସିନେ ସଙ୍ଗୀତର ସମୟ ରହିଛି ରାତି 8:30। ରାତି 10:00 ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ଏବଂ ପ୍ରଯୋଜନା ବାଳକୃଷ୍ଣ ମହାନ୍ତି, ରେଡ଼ିଓ ରୂପାନ୍ତର ନାରାୟଣ ସିଂ। ଏଇ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ଯୋଜନାରେ ସମ୍ବଲପୁରର ବସନ୍ତପୁରଠାରେ 100 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ସମନ୍ୱିତ ଆକ୍ୱା ପାର୍କ ପ୍ରତିଷ୍ଠା ସହ ଭୁବନେଶ୍ୱରର ପାଣ୍ଡରାଠାରେ 69 କୋଟି 13 ଲକ୍ଷ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ହୋଲସେଲ୍ ମାଛ ବଜାର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ମୌଳିକ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଶିକ୍ଷଣୀୟ ଫଳାଫଳରେ ସୁଧାର ଆଣିବା ପାଇଁ ମାତୃଭାଷା ଓ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଶିକ୍ଷାମନ୍ତ୍ରୀମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ଶିଶୁର ସଫଳତା ସରକାରଙ୍କ ଉତ୍ତରଦାୟିତ୍ୱ। ବିଦ୍ୟାଳୟ ଶିକ୍ଷାକୁ ମଜବୁତ କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମାନ ଭାଗିଦାର ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ 6ଟି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସୁପାରିଶ ଓ ସହମତି କ୍ରମେ ଏହି କୋର୍ଟ ସ୍ଥାପନ କରାଯିବ। କୋର୍ଟଗୁଡ଼ିକ ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ରାଜସ୍ୱ ଜିଲ୍ଲା ଏବଂ ଖୋର୍ଦ୍ଧା ରାଜସ୍ୱ ସବ୍ଡିଭିଜନ ପରିସର ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି ନୂତନ ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଦୋରାଜ ସ୍ୱତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବ। ଗଞ୍ଜାମ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ଆଣିବା ସହ ଜନସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଜନନ, ମାତୃ, ନବଜାତ ଶିଶୁ ପୋଷଣ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେ ପକାଇବା ପାଇଁ ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ଯାତ୍ରୀ ଓ ରେଳ ସୁରକ୍ଷା ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ ନିରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱର ରେଳ ସଦନରେ ଡିଏସ୍ସି ଅର୍ଜୁନ ନାମରେ ଅତ୍ୟାଧୁନିକ ରୋବୋଟ୍କୁ ନିୟୋଜିତ କରାଯାଇଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଶ ଗୁଜୁର, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱର ନାଥ ଦାସ ଏବଂ ପ୍ରଣତି ନାୟକ ଭାଗ ନେଉଛନ୍ତି। ପାଣିପାଗ, ରାଜ୍ୟରେ ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 10ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର 8ଗଡ଼ଠାରେ ସର୍ବାଧିକ 206 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା କାନର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି।
2: କାନ ଆମକୁ ଭଗବାନ ଦେଇଛନ୍ତି 2 ଫଙ୍କସନ୍ ପାଇଁ, ଗୋଟେ ହେଉଛି ଶୁଣିବା ଆଉ ଗୋଟେ ହେଉଛି ବାଲାନ୍ସ କରିବା ପାଇଁ। ଏ 2 ହେଉଛି ଆମର କାନର ଫଙ୍କସନ୍। କାନର କିଭଳି ଭାବରେ ଆମେ ଯତ୍ନ କରିବା, ପ୍ରଥମ ଜିନିଷ ହେଉଛି ତାକୁ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। ରେଗୁଲାର କ୍ଲିନିଂ ମାନେ ENT ସ୍ପେଶାଲିଷ୍ଟ ଡକ୍ଟରଙ୍କ ପାଖକୁ ଯିବା ଆବଶ୍ୟକ, ଯିଏ ଆପଣଙ୍କ କାନଟାକୁ ଠିକ୍ ଭାବେ ସଫା କରିପାରିବେ। ବହୁତ ଜାଗାରେ ଦେଖାଯାଏ ଲୋକ କ'ଣ କରନ୍ତି, ଶସ୍ତା ଭାବିକି ଗାଁ ଗହଳିରେ ଯେଉଁ କ୍ୱାକ୍ ମାନେ ବୁଲନ୍ତି, ସୂର୍ଯ୍ୟ କିରଣରେ ଦେଖିକି କାନକୁ ସଫା କରନ୍ତି, ସେସବୁ କରିବା ଠିକ୍ ନୁହଁ। ସେଥିରେ HIV ଟ୍ରାନ୍ସମିଟେଡ୍ ହେବାର ଚାନ୍ସ ଥାଏ, ଇଞ୍ଜୁରି ହେଇକି କାନର ପର୍ଦା ଫାଟିଯିବାର ସମ୍ଭାବନା ଥାଏ। ସେସବୁ କିମ୍ବା ତେଲ ପକାଇ ଦିଅନ୍ତି, ଆଡ଼ୁ ସାଡ଼ୁ ମେଡିସିନ୍ ତା ଭିତରେ ପକାଇ ଦିଅନ୍ତି, ଯେଉଁଟାକି କାନର କ୍ଷତି କରିବାର ସମ୍ଭାବନା ବଢ଼ିଯାଏ। ତେଣୁ ଡାକ୍ତରଙ୍କ ପାଖରେ ଯାଇ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। କିମ୍ବା ଆପଣ ଘରେ ବି କାନ ତୁଳି ଯୋଡ଼ା ମିଳେ ବଜାରରେ, ତା ଥ୍ରୁରେ ବି ଆପଣ ସଫା କରିପାରିବେ। କିନ୍ତୁ ଇୟର୍ ବଡ୍ସ ଗୁଡ଼ା କଷ୍ଟମେଟାଇଜ୍ ନୁହଁ, ତା ମାନେ କ'ଣ, ଛୋଟ ପିଲାଙ୍କ ପାଇଁ ଯାହା ବଡ଼ ଲୋକଙ୍କ ପାଇଁ ସେଇଆ। ତ ସମସ୍ତେ ସବୁବେଳେ ୟୁଜ୍ କଲେ ସେଗୁଡ଼ା କ'ଣ ହୁଏ, ଯଦି ଆପଣ ଜୋର୍ସରେ ତାକୁ ଫୋର୍ସଫୁଲି ପଶାଇଦେଲେ କାନ ଭିତରକୁ, ଇଞ୍ଜୁରି ହେବାର ବା କାନଟାକୁ ମାଡ଼ ବାଜିବାର ସମ୍ଭାବନା ଥାଏ। ତେଣୁ ଯେମିତି ଲୋକ କରନ୍ତି ଯେ ପର ପୁରାନ୍ତି, କାଠି ପୁରାନ୍ତି, ଚାବି କାଠି ପୁରେଇକି କୁଣ୍ଡେଇ ଦିଅନ୍ତି, ସେସବୁ ନ କରିକି ଇୟର୍ ବଡ୍ସ ଆପଣ ୟୁଜ୍ କରିପାରିବେ। କିନ୍ତୁ ଇୟର୍ ବଡ୍ସ ଆପଣଙ୍କର ସେଭଳି ହେଲ୍ଦି ଜିନିଷ ନୁହଁ। ସବୁଠୁ ବେଷ୍ଟ ପ୍ରୋସିଜର ହେଉଛି ଆପଣ ଗୋଟେ ସ୍ପେଶାଲିଷ୍ଟ ଇଏ ଡକ୍ଟର ପାଖକୁ ଯାଇ କ୍ଲିନିଂ କରିବା ଆବଶ୍ୟକ। ହେଡ୍ ବାଥ୍ କଲାବେଳେ ଆପଣ ଦେଖିବା ଆବଶ୍ୟକ ଯେ କାନ ଭିତରକୁ ଯେମିତି ପାଣି ନ ଯାଏ, ଯେମିତି ଗାଡ଼ିଆ ପୋଖରୀରେ ହେଡ୍ ବାଥ୍ କରିବେ ନାହିଁ। ତାପରେ ଆପଣ ଯେତେବେଳେ ଫ୍ଲାଇଟ୍ରେ ସପୋଜ୍ ଯାଉଛନ୍ତି, ଯେତେବେଳେ କାନ ବିନ୍ଧେ ଆମେ କ'ଣ କରୁ, କାନ ଭିତରେ ତୁଳା ଦେଇଦେଉ, ସେଇଟା ହେଉଛି ଭୁଲ ଜିନିଷ। ଆମେ କ'ଣ କରିବା ଦରକାର, ସେତେବେଳେ କିଛି ଗୋଟେ ଚୁଇଙ୍ଗମ୍ ଚୋବେଇବା।

0: ଦରକାର, ସେତେବେଳେ ଶୋଇବେ ନାହିଁ, ଆଉ ନାକ ଡ୍ରପ୍ ପକେଇଦେବେ। ଏହା ଆପଣ କରିଲେ ଆପଣଙ୍କର ଫ୍ଲାଇଟ୍ରେ ଯେଉଁ ଗଲାବେଳେ ଯେଉଁ କାନ ଇଞ୍ଜୁରି ହେବାର ସମ୍ଭାବନା ଥାଏ ସେଥିରୁ ଆପଣ ବଞ୍ଚିପାରିବେ। ଥଣ୍ଡା ସମୟରେ ଯେମିତି ଲୋକ କରନ୍ତି ଏକ୍ସରସାଇଜ୍ କରନ୍ତି, ଭାଲସାଲ୍ବା ଏକ୍ସରସାଇଜ୍ ବା ନାକ ପାଟି ଧରିକି ଫୁଙ୍କିବା, ଏସବୁ କରିବେ ନାହିଁ। କଲା ମାନେ ପର୍ଦ୍ଦା ଉପରେ ପ୍ରେସର ପଡ଼ିକି ଫାଟିଯିବାର ସମ୍ଭାବନା ଥାଏ। ଯଦି କାନରୁ ପୂଜ ବାହାରିଲା କି ପାଣି ବାହାରିଲା, ତାହେଲେ ସେଥିରେ କ'ଣ ହୁଏ, ୟୁଜୁଆଲି କାନ ପର୍ଦ୍ଦା ଲିକେଜ୍ ହୁଏ, ସେଥିରୁ ଫାଟିକି ପୂଜ ବାହାରେ। ସେହି ସମୟରେ ଗାଁ ଗହଳିରେ କ'ଣ କରନ୍ତି, କାନ ବିନ୍ଧା ହେଉଛି, ପୂଜ ବାହାରୁଛି, ତେଲ ପକେଇଦେବା, ଏସବୁ ଆଦୌ କରିବେ ନାହିଁ କି କାନକୁ ସଫା କରିବାକୁ ଚେଷ୍ଟା କରିବେ ନାହିଁ। ଗୋଟେ କୌଣସି ମେଡିସିନ୍ ଷ୍ଟୋର୍ରୁ ଫାଷ୍ଟ ଏଡ୍ ମାଧ୍ୟମରେ ଗୋଟେ ଡ୍ରପ୍ ନେଇକି ପକେଇ ପାରିବେ, ଆଟ୍ଲିଷ୍ଟ ଆପଣଙ୍କର କ୍ଷତି ହେବ ନାହିଁ, ତେଣୁ ତାକୁ କରିପାରିବେ। କିମ୍ବା ଇମିଡିଏଟ୍ଲି ଆପଣ ଗୋଟେ ENT ସ୍ପେଶାଲିଷ୍ଟଙ୍କୁ କନସଲ୍ଟ କରିପାରିବେ। ଦ୍ୱିତୀୟ ଜିନିଷ, ମନେକ ପର୍ଦ୍ଦା ଫାଟୁଛି ତ ତାକୁ ଆମେ ନୋ ଟ୍ରିଟମେଣ୍ଟ ନ କରିକି ବସିଗଲା ପରେ ସେଇଟା କିଛି ଦିନ ପରେ ସେଇଟା କ'ଣ ଅପରେସନ୍ ଲେବଲ୍କୁ କଥା ପଳାଏ, ପର୍ଦ୍ଦାଟା ନଷ୍ଟ ହୋଇଗଲା, ସେତେବେଳେ ଆଉ ମେଡିସିନ୍ ମାଧ୍ୟମରେ ଆଉ ସେଇଟା କ୍ୟୁର୍ ହୋଇପାରେନି, ତାକୁ ଟିମ୍ପାନୋପ୍ଲାଷ୍ଟି ବା ମାଷ୍ଟଏଡ୍ ସର୍ଜରୀ, ଇୟର୍ ସର୍ଜରୀ ତାକୁ ଆମେ କୁହାଯାଏ। ଆମର ଗାଁ ଗହଳି ଯେମିତି ଶୁଣା ନଗଲେ ଆମେ କ'ଣ ଥଣ୍ଡାରୁ ହେଲା, କାନରେ ମଇଳା ଜମିଲା, ଏସବୁ ଭାବିକି ତେଲ ପକେଇବା କିମ୍ବା ତାକୁ ନେଗ୍ଲେକ୍ଟ କରିଯାଉ, କିନ୍ତୁ ସେଗୁଡ଼ା ସବୁ କ'ଣ, ଆମର ଗୋଟେ 72 ଘଣ୍ଟା ୱିଣ୍ଡୋ ପିରିୟଡ୍ ଥାଏ। 72 ଘଣ୍ଟା ୱିଣ୍ଡୋ ପିରିୟଡ୍ ମାନେ କ'ଣ, ଆମେ ସେଇ 72 ଘଣ୍ଟା ଭିତରେ ଯଦି ଟ୍ରିଟମେଣ୍ଟ କରୁଛୁ ତାହେଲେ ଶୁଣାଯିବାର ସମ୍ଭାବନାଟା ବଢ଼ିଯାଏ। ଆପଣ ଯେତେ ଲେଟ୍ କରିବେ ତାପରେ ଆଉ ସେ ଶୁଣାଯିବ ନାହିଁ, ତାପରେ ଆଉ ତାର ଉପଶମ ଭଲ ଭାବରେ ହେଇପାରିବ ନାହିଁ, ଆପଣଙ୍କୁ ପରମାନେଣ୍ଟ କାନରେ ମେସିନ୍ ଲଗାଇବାକୁ ପଡ଼ିବ। ମଝିରେ ମଝିରେ ଭଟାଇଗ ବା ଇମ୍ବାଲାନ୍ସ ହୋଇଯାଏ ପେସେଣ୍ଟଙ୍କର, କାନ ପର୍ଦ୍ଦା ଫାଟିଲେ, କାନରେ ପାଣି ଜମିଲେ ଆପଣଙ୍କର ଇମ୍ବାଲାନ୍ସ ହେବାର ସମ୍ଭାବନା ଥାଏ। ତ ଆମର ଇମ୍ବାଲାନ୍ସ ହେଲା ପରେ ଆମେ କ'ଣ କରୁ, ଡାକ୍ତରମାନଙ୍କ ପାଖକୁ ନ ଯାଇ ଲୋକ ବିଭିନ୍ନ ପ୍ରକାର ଘରେଲୁ ଉପଶମ କରନ୍ତି, ଯେଉଁଟାକି ଜିନିଷଟାକୁ ଏଗ୍ରାଭେଟ୍ କରିବାକୁ ସାହାଯ୍ୟ କରେ। ତେଣୁ ଏସବୁ ହେଲା ମାନେ ଇମିଡିଏଟ୍ଲି କାନର ପରୀକ୍ଷା କରିବା ଦରକାର, ଆଉ ପ୍ରପର ENT ସ୍ପେଶାଲିଷ୍ଟଙ୍କୁ ଦେଖେଇକି ତାର ଉପଶମ ପାଇଁ ଆମର ଟ୍ରିଟମେଣ୍ଟ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା କାନର ଯତ୍ନ, ଆଲୋଚନା କରିଥିଲେ ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି।

0: ଶ୍ରୋତାମାନଙ୍କୁ କହି ରଖୁଛି ଆମର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 10:00 ପ୍ରୋଜେକ୍ଟ କରିବୁ ଗୀତିନାଟ୍ୟ କୃଷ୍ଣ ସୁଦାମା। ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଶୁଣିଲେ ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2 ଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପ୍ରତ୍ୟେକଟି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପର କେନ୍ଦ୍ରରେ ଲୋକମାନଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରାଯାଉଛି। ଶ୍ରୀ ମୋଦି କହିଛନ୍ତି, ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କେବଳ ସରକାରୀ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ବିକଶିତ ରାଷ୍ଟ୍ର ହେବା ପାଇଁ ଭାରତର ଯାତ୍ରାକୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି। ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସଚିବମାନଙ୍କ ସହ କୃଷି, ସାମାଜିକ କଲ୍ୟାଣ ଏବଂ ଅନ୍ୟାନ୍ୟ କ୍ଷେତ୍ର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଆନ୍ତଃମନ୍ତ୍ରାଳୟ ସମନ୍ୱୟ ବୃଦ୍ଧି, ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ୀକରଣ ଏବଂ ନାଗରିକମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସଂସ୍କାରମୂଳକ ଯୋଜନାର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପରିବର୍ତ୍ତିତ ସମୟ ସହିତ ପ୍ରଶାସନିକ ପ୍ରକ୍ରିୟା

ଶିକ୍ଷା ଆଧୁନିକ ହେବାର ଆବଶ୍ୟକତା ରହିଛି। ଆଧୁନିକ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ବିକଶିତ ଭାରତ ଦୃଷ୍ଟିକୋଣ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ ଏବଂ ଭାରତୀୟ ଯୁବପିଢ଼ି ଏହାର ଦାୟିତ୍ୱ ନେବା ଆବଶ୍ୟକ। ଏହି ଅବସରରେ ଶ୍ରୀ ମୋଦି ଯୁବପିଢ଼ି ମଧ୍ୟରେ ନିଶାଦ୍ରବ୍ୟ ବ୍ୟବହାର ପ୍ରସଙ୍ଗ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱ କ୍ରୀଡ଼ାରେ ଭାରତର ଲକ୍ଷ୍ୟ ସ୍ଥିର କରିବା ଲାଗି ଏ କ୍ଷେତ୍ରର ସମନ୍ୱିତ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। କୃଷି କ୍ଷେତ୍ରକୁ ଆହୁରି ଦୃଢ଼ କରି ପିଏମ୍ କୁସୁମ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ରୋମାନିଆ ଗସ୍ତ କରୁଛନ୍ତି। ଗସ୍ତକାଳରେ ରାଷ୍ଟ୍ରପତି ମୁର୍ମୁ ରୋମାନିଆର ରାଷ୍ଟ୍ରପତି ନିକୁସୋର ଡେନ୍, ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଇଲି ବୋଲୋଗାନ୍, ସିନେଟ୍ ଅଧ୍ୟକ୍ଷ ମିର୍ସିଆ ଅବ୍ରୁଡେନ୍ ଏବଂ ପ୍ରତିନିଧି ସଭାର ଅଧ୍ୟକ୍ଷ ସୋରିନ୍ ଗ୍ରିଣ୍ଡିଆନୁଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହି ଅବସରରେ ରାଷ୍ଟ୍ରପତି ରୋମାନିଆ ଭାରତ ସଂସଦୀୟ ମନ୍ତ୍ରୀ ସମୂହର ସଦସ୍ୟମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତ ମାସ 19 ତାରିଖଠାରୁ ମୋଲଡୋଭା, ଉତ୍ତର ମେସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଦେଶଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା। ଉତ୍ତର ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସି ଦାବକୋବା କହିଛନ୍ତି, ଭାରତ ଭଳି ବୃହତ୍ ଗଣତନ୍ତ୍ରର ରାଷ୍ଟ୍ରପତି ପଦରେ ଜଣେ ମହିଳା ଅଭିଷିକ୍ତ ହେବା ଅତ୍ୟନ୍ତ ଗୌରବର ବିଷୟ। ଆକାଶବାଣୀ ସମ୍ବାଦଦାତା ଶୁଭଶ୍ରୀ ମହାପାତ୍ରଙ୍କ ସହ କଥାବାର୍ତ୍ତା ବେଳେ ସୁଶ୍ରୀ ଦାବକୋବା କହିଛନ୍ତି, ସେ ଭାରତର ଦୀର୍ଘ ଇତିହାସ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଦ୍ୱାରା ପ୍ରଭାବିତ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ପରେ ଭାରତ ପ୍ରତି ତାଙ୍କର ସମ୍ମାନ ଆହୁରି ବୃଦ୍ଧି ପାଇଛି। ସେ କହିଛନ୍ତି ରାଷ୍ଟ୍ରପତି ମୁର୍ମୁଙ୍କ ସହ ସାକ୍ଷାତ ପରେ ତାଙ୍କର ଦୃଢ଼ ବିଶ୍ୱାସ ସୃଷ୍ଟି ହୋଇଛି ଯେ କେବଳ ମହିଳାମାନେ ହିଁ ବିଶ୍ୱରେ ବଡ଼ ପରିବର୍ତ୍ତନ କରିପାରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବା ଅବସରରେ ତାଙ୍କ କାନାଡ଼ା ପ୍ରତିପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ କାନାଡ଼ା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି। ସେ କହିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥିରୀକୃତ ଲକ୍ଷ୍ୟ ହାସଲ ନେଇ ସେଠାକାର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ୱିନ୍ଷ୍ଟନ୍ ପିଟର୍ସଙ୍କ ସହ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ସାମୁଦ୍ରିକ ସହଯୋଗ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଡକ୍ଟର ଜୟଶଙ୍କର ଆସିଆନ୍ ମହାସଚିବ ଡକ୍ଟର କାଓ କିମ୍ ହର୍ଣ୍ଣଙ୍କ ସହ ମାନିଲାରେ ଆଲୋଚନା କରିଛନ୍ତି। ରଣନୈତିକ ଭାଗିଦାରିତା ବୃଦ୍ଧି ଦିଗରେ ଆସିଆନ୍ର ସହଯୋଗ ନେଇ ଡକ୍ଟର ଜୟଶଙ୍କର ଧନ୍ୟବାଦ ଜଣାଇଛନ୍ତି। 2026-2030 ପର୍ଯ୍ୟନ୍ତ ଭାରତ ଆସିଆନ୍ ଯୋଜନାର ମୂଳସ୍ତମ୍ଭ ବିଷୟରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ସେନା କ୍ରମାଗତ ଦ୍ୱାଦଶ ଦିନ ପାଇଁ ଇରାନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଉଭୟ ଦେଶ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି, ଇରାନ ବିଭିନ୍ନ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ

0: ଗୋଟିଏ ସେତୁ କିମ୍ବା ଶକ୍ତି ପ୍ରକଳ୍ପକୁ ଧ୍ୱଂସ କରାଯିବ। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଗଛି କହିଛନ୍ତି, ତାଙ୍କ ଦେଶ ପ୍ରତିଟି ଆକ୍ରମଣର ଦୃଢ଼ ଜବାବ ଦେଉଛି। ଇରାନ୍ ବିପକ୍ଷରେ ଯେକୌଣସି ପଦକ୍ଷେପର କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ପାଳନ କରାଯାଇଥାଏ। ଦେଶରେ ପ୍ରସାରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି, ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷ କରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। କେନିଆରେ ଇବୋଲା ସଂକ୍ରମଣର ମୁକାବିଲା ଲାଗି ଭାରତ ପକ୍ଷରୁ 4.5 ଟନ୍ ମେଡିକାଲ ସାମଗ୍ରୀ ସହାୟତା ପ୍ରଦାନ କରାଯାଇଛି। କେନିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଡକ୍ଟର ଆଦର୍ଶ ସ୍ୱାଇକା ସେଠାକାର ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ସଚିବ ଆଡେନ୍ ଦ୍ୱାଲେଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି। ପଠାଯାଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଥର୍ମୋମିଟର, ମାସ୍କ, ସାମ୍ପଲ କିଟ୍, ପିପିଇ କିଟ୍ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ରହିଛି। ଆଗାମୀ କିଛିଦିନ ମଧ୍ୟରେ ଭାରତ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ନାଇରୋବିସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି। ଏପର୍ଯ୍ୟନ୍ତ ଆଫ୍ରିକୀୟ ଅଞ୍ଚଳରେ ଇବୋଲା ନିୟନ୍ତ୍ରଣ ଲାଗି ଭାରତ 45 ଟନ୍ ଅଧିକ ମେଡିକାଲ ସାମଗ୍ରୀ ଯୋଗାଇ ଦେଇସାରିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବ। ଏହି 10-ଦିନିଆ ପ୍ରତିଯୋଗିତାରେ 74 ଦେଶର କ୍ରୀଡ଼ାବିତ୍ମାନେ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲିମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା ବୋର୍ଗୋହିନ୍ ପ୍ରତିନିଧିତ୍ୱ କରିବେ। ଚଳିତ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10 ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ ଏବଂ ଜୁଡ଼ୋ। ଭାରତୀୟ ଦଳରେ 125 ଜଣ କ୍ରୀଡ଼ାବିତ୍ ଏଥିରେ ଭାଗ ନେଉଛନ୍ତି। ସୂଚନାଯୋଗ୍ୟ, ପୂର୍ବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 61 ପଦକ ହାସଲ କରିଥିଲା। ଚାଙ୍ଗଝୋଉଠାରେ ଚାଲିଥିବା ଚାଇନା ଓପନ୍ ବ୍ୟାଡମିଣ୍ଟନରେ ଭାରତୀୟ କ୍ରୀଡ଼ାବିତ୍ ପିଭି ସିନ୍ଧୁ, ଆୟୁଷ ସେଟ୍ଟି ଏବଂ ଲକ୍ଷ୍ୟ ସେନ୍ ପ୍ରାକ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ମହିଳା ଏକକରେ ଅନ୍ୟତମ ଭାରତୀୟ ଖେଳାଳି ଉନ୍ନତି ହୁଡ଼ାଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକରେ ଆୟୁଷ ସେଟ୍ଟି ବିଶ୍ୱର 11 ଖେଳାଳି ଇଣ୍ଡୋନେସିଆର ଅଲୁଇ ଫରୱାନ୍ଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଚୀନ୍ ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିପରି ଭାରତର ଅନ୍ୟତମ ଯୋଡ଼ି ରୋହନ କାପୁର ଏବଂ ଋତ୍ଭିକା ଶିବାନୀ ଚୀନ୍ର ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2-ଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ୍ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ ରାଉରକେଲା, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରକୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 7:25 ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତକୁ ନେଇ କାର୍ଯ୍ୟକ୍ରମ ଝୁମ୍ ତାନାନା। କାର୍ଯ୍ୟକ୍ରମର ପ୍ରଥମ ଗୀତ ବାବୁଲ ସୁପ୍ରିୟଙ୍କ କଣ୍ଠରେ, ଅରୁଣ ମନ୍ତ୍ରୀଙ୍କ ରଚନାରୁ ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଆଲବମ୍ ଅନାମିକା ନାୟିକା।

ପରବର୍ତ୍ତୀ ଆଲବମ୍ ଗୀତ ମୋନାଲିସାଙ୍କ କଣ୍ଠରେ ବିଜୟ ସୁତାରଙ୍କ ରଚନାରୁ ରଞ୍ଜନ କୁମାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଲବମ୍ ବର୍ଷାରାଣୀ।

ପରବର୍ତ୍ତୀ ଗୀତ ଉଦିତ ନାରାୟଣଙ୍କ କଣ୍ଠରେ, ନିଜାବଙ୍କ ରଚନାରୁ ସଞ୍ଜୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଆଲବମ୍ ଚୁଲବୁଲି ଝିଅ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଏକ ସୂଚନା, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ଆପଣ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଓଡ଼ିଆ ଆଲବମ୍ ଗୀତ। ଏହି କ୍ରମରେ ପରବର୍ତ୍ତୀ ଗୀତ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ନରେନ୍ଦ୍ର ବେହେରାଙ୍କ ରଚନାରୁ ବୁଲୁ ବିଟାନାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଲବମ୍ ବଉଳ ପାଟ।

ପରବର୍ତ୍ତୀ ଗୀତ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ନିଜ ଆପଙ୍କ ରଚନାରୁ ବିଶ୍ୱମ୍ବର ସାବତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଲବମ୍ ଏତେ ସୁନ୍ଦରୀ କେମିତି ହେଲା।

ପରବର୍ତ୍ତୀ ଗୀତ ମହମ୍ମଦ ଜିଜ୍ଙ୍କ କଣ୍ଠରେ ନରେନ୍ଦ୍ର ବେହେରାଙ୍କ ରଚନାରୁ ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଲବମ୍ ଫୁଲ ସୁନ୍ଦରୀ।

ପରବର୍ତ୍ତୀ ଗୀତ ବାବୁଲ ସୁପ୍ରିୟଙ୍କ କଣ୍ଠରେ ନିଜାବଙ୍କ ରଚନାରୁ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଲବମ୍ ପ୍ରଥମ ଦେଖା।

ଯୁଗେ ଯୁଗେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତିଭାବର ଦ୍ୟୋତକ ଭାବରେ ସଂସାରର ପତିତମାନଙ୍କୁ ଉଦ୍ଧାର କରି ପତିତ ପାବନ ଆଖ୍ୟା ଲାଭ କରିଛନ୍ତି। ଲୀଳାମୟ ପ୍ରଭୁ ବହୁ ଭାବରେ ସକଳ ପାବନର ଅଧିକାରୀ। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଜଗନ୍ନାଥ ଆଦ୍ୟରୁ ପତିତମାନଙ୍କ ପାବକତ୍ୱର ମହିମାରେ ମହିମାନ୍ୱିତ। ଅନ୍ୟ ଅର୍ଥରେ କହିବାକୁ ଗଲେ ଜଗନ୍ନାଥ ସ୍ୱୟଂ ପତିତ ପାବନ ରୂପରେ ସକଳ ଜୀବଜଗତ ପ୍ରତି କୃପା ପାରବାର ରୂପେ ପ୍ରତିଭାତ। ଭକ୍ତ ଯେତେବେଳେ ସକଳ ଅହଂଭାବକୁ ତ୍ୟାଗ କରି ସେହି ପରମ କାରୁଣିକ ଦାରୁ ବିଗ୍ରହଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ, ସେତେବେଳେ ସେ ପାବନର ମହତି ଅଧିକାରୀ ହୁଏ।

0: ମହାପ୍ରଭୁଙ୍କ ନିକଟରେ ତେଣୁ କେହି ପତିତ ନୁହନ୍ତି, କାରଣ ସେ ସ୍ୱୟଂ ପାବନାବତାରର ପ୍ରତୀକ ଭାବରେ ନୀଳକନ୍ଦରରେ ବିରାଜମାନ। ପୁନଶ୍ଚ ଯୁଗେ ଯୁଗେ ପ୍ରଭୁ ଭକ୍ତକୁ ଉଦ୍ଧାର କରିବା ନିମନ୍ତେ ପାବନର ସ୍ପର୍ଶ ଦେବା ପାଇଁ ସେମାନଙ୍କ ଗହଣକୁ ରତ୍ନ ସିଂହାସନରୁ ଓହ୍ଲେଇ ଆସନ୍ତି। ତାପରେ ପାଳିତ ହୁଏ ନବଦିନାତ୍ମକ ଯାତ୍ରା। ପ୍ରଭୁ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ଧରି ବିରାଜମାନ ହୁଅନ୍ତି ଗୁଣ୍ଡିଚା ମନ୍ଦିରରେ। ସେଠାରେ ମଧ୍ୟ ପାଳିତ ହୁଏ ଅନେକ ପୂଜା, ଉପଚାର, ରୀତି ଆଉ ନୀତି। ସବୁର ମୂଳରେ ସେଇ ଗୋଟିଏ ଉଦ୍ଦେଶ୍ୟ, ଭକ୍ତଜନଙ୍କୁ ଦର୍ଶନ ଦେବା, ସେମାନଙ୍କ ଗହଣରେ ଅବସ୍ଥାନ କରି ସେମାନଙ୍କୁ ପାବନସିକ୍ତ କରିବା। ତେଣୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ ହେରା ପଞ୍ଚମୀ ପରେ ଅନ୍ୟ ଏକ ମୁଖ୍ୟ ନୀତିର ପରମ୍ପରା ହେଉଛି ସନ୍ଧ୍ୟା ଦର୍ଶନ। ନବମୀ ଦିନ ସନ୍ଧ୍ୟାରେ ଠାକୁରମାନଙ୍କୁ ସୁବେଶ କରାଯାଏ, ତାପରେ ଆରମ୍ଭ ହୁଏ ସନ୍ଧ୍ୟା ଦର୍ଶନ। ଏହି ଦିନ ଓ ଦର୍ଶନ ନୀତି ପଶ୍ଚାତରେ ଲୋକବିଶ୍ୱାସଟି ହେଉଛି ପରମ ଭକ୍ତ ବିଭୀଷଣ ପ୍ରଭୁଙ୍କୁ ଦର୍ଶନ କରିବାକୁ ଏହି ସନ୍ଧ୍ୟାରେ ଆଗମନ କରିଥାନ୍ତି। ତେଣୁ ଏହିପରି ଏକ ବିଶେଷ ଅବସରର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉଛି ଆଜିର ଆମର ମୁଖ୍ୟ ବିଷୟ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ସ୍ନାନ ଶ୍ରୀଗୁଣ୍ଡିଚା ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଅଖିଳ ବ୍ରହ୍ମାଣ୍ଡନାଥ, ସେ ସମସ୍ତଙ୍କର ତ୍ରାଣକର୍ତ୍ତା। ତାଙ୍କର ଗୋଟିଏ ବିଶେଷ ନାମ ହେଉଛି ପତିତ ପାବନ। ପତିତ ଜନମାନଙ୍କୁ ଉଦ୍ଧାର କରିବା ପାଇଁ ସେ ତ ବାର ମାସରେ ତେର ଯାତ୍ରାର ଉଦ୍ଭବ କରିଛନ୍ତି, କିନ୍ତୁ ବିଶେଷ କରି ଦୁଇଟି ଯାତ୍ରାରେ ସେ ରତ୍ନ ସିଂହାସନ ପରିତ୍ୟାଗ କରି ନିଜର ଭକ୍ତମାନଙ୍କ ଗହଣକୁ ଚାଲି ଆସନ୍ତି। ସେଇ ଯାତ୍ରାମାନଙ୍କ ମଧ୍ୟରୁ ଗୋଟିଏ ଯାତ୍ରା ହେଉଛି ସ୍ନାନ ଯାତ୍ରା ଏବଂ ଅନ୍ୟ ଯାତ୍ରାଟି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁମାନେ ତିନି ରଥରେ ଆରୋହଣ କରି ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ଏବଂ ସେଠାରେ ସାତ ଦିନ ଅବସ୍ଥାନ କରନ୍ତି, ଏବଂ ଏହି ଯାତ୍ରାକୁ ନବଦିନାତ୍ମିକା ଯାତ୍ରା ବୋଲି କୁହାଯାଏ। ଏବଂ ଆଷାଢ଼ ଶୁକ୍ଳ ନବମୀ ତିଥିରେ ସନ୍ଧ୍ୟାକାଳରେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ହେଉଥିବା ଶ୍ରୀଜୀଉମାନଙ୍କର ପବିତ୍ର ଦର୍ଶନକୁ ସନ୍ଧ୍ୟା ଦର୍ଶନ ବୋଲି କୁହାଯାଏ। ଚର୍ମଚକ୍ଷୁରେ ଦର୍ଶନ କରି ଭଗବାନଙ୍କର ଅପାର କରୁଣା ଲାଭ କରିବା ନିମନ୍ତେ ଏହି ଦିନଟି ଏକ ଦୁର୍ଲଭ ଅବସର।

ସନ୍ଧ୍ୟା ଦର୍ଶନ ନିମନ୍ତେ ସ୍ଥାନର ଓ କାଳର ବିଶେଷ ଗୁରୁତ୍ୱ ଆପଣମାନେ ସେଦିନ ଉପଲବ୍ଧି କରିବେ। ସ୍ଥାନ କିଏ? ସ୍ଥାନ ହେଉଛି ଶ୍ରୀ ପୁରୁଷୋତ୍ତମ ଧାମସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିରର ପବିତ୍ର ଆଡ଼ପ ମଣ୍ଡପ, ଏବଂ କାଳ ହେଉଛି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥିର ସନ୍ଧ୍ୟାକାଳ। ଶ୍ରୀ ଭଗବାନଙ୍କୁ ଉପାସନା କରିବାର ସର୍ବୋତ୍କୃଷ୍ଟ କାଳ ହେଉଛି ସନ୍ଧ୍ୟାକାଳ। ବୈଦିକ ପରମ୍ପରାରେ ତ୍ରିକାଳ ସନ୍ଧ୍ୟା ଉପାସନାର ବିଧି ରହିଅଛି। ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ

ଜଗଦିନାତ୍ମକ ଯାତ୍ରା କାଳରେ ଯେଉଁ ସପ୍ତ ଦିବସ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି, ସେହି ସମୟରେ ତୀର୍ଥରାଜ ଇନ୍ଦ୍ରଦୁମ୍ନ ସରୋବରରେ ସ୍ନାନ କରି ଶ୍ରୀ ନୃସିଂହ ମହାପ୍ରଭୁଙ୍କୁ ପ୍ରଣାମ କରି ମହାପ୍ରସାଦ ସେବନ ପୂର୍ବକ ଦାନ ହୋମ ଓ ଜପାଦି କରି ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ଅଖିଳ ପାତକରୁ ମୁକ୍ତି ମିଳିବା ସହ ମହାପ୍ରଭୁଙ୍କର କୃପାଲାଭ ହୋଇଥାଏ। ଆଡ଼ପ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଦିନ ଦର୍ଶନ କରିବା ଯାହା, ନୀଳାଦ୍ରି ମଣ୍ଡପରେ ଦଶ ବର୍ଷ ଦର୍ଶନ କରିବା ସେଇଆ। ଶାସ୍ତ୍ରକାର କହନ୍ତି, ନୀଳାଦ୍ରୁ ଦଶ ବର୍ଷାଣି ଆଡ଼ପ ମଣ୍ଡପେ ଦିନେ। ସ୍କନ୍ଦ ପୁରାଣରେ କୁହାଯାଇଛି, ସକୃତ ଦୃଷ୍ଟ୍ୱା ଅଭିମୁକ୍ତ ସ୍ୟାତ୍ କିମନ୍ୟୈ ବହୁ ଭାଷଣୈ ନୀଳାଦ୍ରୁ ଦଶ ବର୍ଷାଣି ତ୍ରିକାଳାର୍ଚ୍ଚା ସୁସଂଜତ। ଆଡ଼ପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦିବସରେ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ, ରାତ୍ରି କାଳରେ ଦର୍ଶନ କଲେ ଦଶ ଗୁଣ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରମାନଙ୍କରେ ଲିଖିତ ଅଛି।

ମହାପ୍ରଭୁଙ୍କର ନବମୀ ସନ୍ଧ୍ୟା ଦର୍ଶନ ଦିନ ସବୁଦିନ ପରି ଦ୍ୱାର ଫିଟା, ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଏ ନୀତି ବଢ଼ିବା ପରେ ପୁଣି ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ, ଭୋଗମଣ୍ଡପ ସରିଲା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ଏତିକ ସରିଲା ପରେ ବିଶେଷ ନୀତି ହେଉଛି ଯେତେବେଳେ ମହାପ୍ରଭୁମାନେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି ସେ ରାହାସ ମଣ୍ଡପକୁ ବିଜେ କରନ୍ତି। ଏହି ନବମୀ ଦିନ ରାହାସ ମଣ୍ଡପକୁ ମଧ୍ୟ ଦିଅଁ ବିଜେ କରିଥାନ୍ତି। ତାପରେ ଚନ୍ଦନ ଲାଗି ବଢ଼େ, ବଡ଼ସିଂହାର ବେଶ ବଢ଼େ, ବଡ଼ସିଂହାର ଭୋଗ, ପହୁଡ଼ ଆରତୀ ପ୍ରଭୁ ନୀତିମାନ ସରିଗଲା ପରେ ବିଶେଷ ନୀତି ହେଉଛି ଏହି ଦିନ ଠାକୁରମାନଙ୍କର ବଡ଼ସିଂହାର ନୀତି ବଢ଼ିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ବାହାରକୁ ଚାଲି ଆସନ୍ତି। ତାପରେ ନୀତି କ'ଣ ହେଉଛି, ସୁଦର୍ଶନକୁ ସିଂହାସନରୁ ଆଣି ବଡ଼ବାଡ଼ର କୋଣରେ ଖଟୁଳି ଉପରେ ବିଜେ କରାଯିବା ପରେ କୋଠ ସୁଆସିଆମାନେ ଚାରମାଳ ବାନ୍ଧିଥାନ୍ତି, ଠାକୁରମାନଙ୍କୁ ଶୁକ୍ଳ ସଜ ଲାଗି କରାଯାଏ, ପରଦିନ ବାହୁଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ବାହୁଡ଼ା ଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ପୂର୍ବ ରାତ୍ରିରୁ ଅର୍ଥାତ୍ ଆଷାଢ଼ ଶୁକ୍ଳ ନବମୀ ଦିନ ରାତ୍ରିରୁ ଆରମ୍ଭ ହୋଇଥାଏ।

ନୀଳାଦ୍ରି ମହୋଦୟ ଏବଂ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଗୁଣ୍ଡିଚା ମଣ୍ଡପରେ ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟଫଳ ସମ୍ପର୍କରେ ବର୍ଣ୍ଣିତ ଅଛି। ଏହି ଉଭୟ ଗ୍ରନ୍ଥର ମତରେ ଶ୍ରୀଗୁଣ୍ଡିଚା ମଣ୍ଡପ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥଳ, ଦାରୁ ବିଗ୍ରହମାନଙ୍କ ଜନ୍ମସ୍ଥଳ ହୋଇଥିବାରୁ ଇନ୍ଦ୍ରଦ୍ୟୁମ୍ନ ଏହିଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିବାରୁ ଏହି ସ୍ଥାନ ପରମ ପାବନ ସ୍ଥଳ। ପରମ ପବିତ୍ର କ୍ଷେତ୍ର ଗୁଣ୍ଡିଚା ମନ୍ଦିରରେ ତେଣୁ ବିଗ୍ରହମାନଙ୍କ ଦର୍ଶନ ପାଇଁ ଜାତି ବର୍ଣ୍ଣ ମତ ନିର୍ବିଶେଷରେ ଭକ୍ତଜନଙ୍କର ସମାବେଶ ହୋଇଥାଏ।

ଶ୍ରୀମନ୍ଦିରର ଠିକ୍ ସମ୍ମୁଖରେ ବଡ଼ଦାଣ୍ଡର ପୂର୍ବ ପ୍ରାନ୍ତରେ ଛିଡ଼ା ହୋଇ ଦେଖିଲେ ବିପୁଳକାୟ ପୁରୀ ମନ୍ଦିର ଦର୍ଶକକୁ ଅଭିଭୂତ କରେ, ଅଭିଭୂତ କରେ ତା'ର ଅନନ୍ୟ ସ୍ଥାପତ୍ୟ ଶୈଳୀ ଓ ବିଶାଳତା ଦ୍ୱାରା। ଆଉ ଏକ ବିଶାଳତା, ଏହି ବିଶାଳତା ସହ ଖାପ ଖାଇଲା ଭଳି ମନ୍ଦିର ସମୀପରେ ଛିଡ଼ା ହୋଇଛି ସୁଉଚ୍ଚ ଓ ସୁଦୃଶ୍ୟ ଅରୁଣ ସ୍ତମ୍ଭଟି। ତେବେ ପ୍ରଶ୍ନ ଉଠେ, ଶ୍ରୀମନ୍ଦିର ବିଷ୍ଣୁଙ୍କ ପୀଠ, ଅଥଚ ଏହି ମନ୍ଦିର ସମ୍ମୁଖରେ କାହିଁକି ରହିଛି ସମୁଚ୍ଚ ଅରୁଣ ସ୍ତମ୍ଭଟିଏ? ଅରୁଣ ତ ବିଷ୍ଣୁଙ୍କ ବାହନ ନୁହନ୍ତି, ସେ ସୂର୍ଯ୍ୟଙ୍କ ସାରଥି। ତେଣୁ ପୁରୀ ମନ୍ଦିର ସାମ୍ନାରେ ଏ ସ୍ତମ୍ଭ ସ୍ଥାପିତ ହେଲା କିପରି? ଐତିହାସିକମାନଙ୍କର ମତ ଯେ ସ୍ତମ୍ଭଟି ପ୍ରକୃତରେ କୋଣାର୍କର ସୂର୍ଯ୍ୟମନ୍ଦିରରୁ ହିଁ ଆସିଛି। ଅଷ୍ଟାଦଶ ଶତାବ୍ଦୀରେ ବେଶ କିଛି ବର୍ଷ ପାଇଁ ମରହଟ୍ଟାମାନେ ଓଡ଼ିଶା ଅଧିକାର କରିନେଇଥିଲେ ଏବଂ ସେତିକିବେଳେ ସେମାନଙ୍କ ଉଦ୍ୟମରେ ଅରୁଣ ସ୍ତମ୍ଭଟି କୋଣାର୍କ ମନ୍ଦିରରୁ ଆଣି ପୁରୀରେ ସ୍ଥାପନ କରାଯାଇଥିଲା। ପୁରୀ ମନ୍ଦିରର ଧାରାବାହିକ ବିବରଣୀ ଲିପିବଦ୍ଧ ହୋଇଥିବା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି, କୋଣାର୍କ କ୍ଷେତ୍ରରୁ ମୁଗୁନି ପଥର ଖମ୍ବ ଆଣି ସିଂହଦ୍ୱାର ଚକଡ଼ାରେ ରଖାଇଲେ। ଏଣୁ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ପୁରୀ ମନ୍ଦିର ସମୀପରେ ତ୍ରୟୋଦଶ ଶତାବ୍ଦୀର ସ୍ତମ୍ଭଟି ଶୋଭା ପାଉଛି। କଳା ମୁଗୁନି ପଥରରେ ଗଢ଼ା ସୁଉଚ୍ଚ ସ୍ତମ୍ଭଟି ପ୍ରାଚୀନ ଉତ୍କଳୀୟ ସ୍ଥପତିମାନଙ୍କର ବିସ୍ମୟକାରୀ କରାମତିର ଅନ୍ୟତମ ନମୁନା। ସମୁଦାୟ ସ୍ତମ୍ଭଟି ମୁଗୁନି ପଥରରେ ନିର୍ମିତ ହୋଇଥିଲେ ମଧ୍ୟ ନିମ୍ନ ଭାଗରେ ଏହା ଏକ ଭାସ୍କର୍ଯ୍ୟ ଖଚିତ ପୀଠ ସହ ସଂଯୁକ୍ତ। କ୍ଷୁଦ୍ରକାୟ ଅରୁଣମୂର୍ତ୍ତି ଥିବା ସ୍ତମ୍ଭର ଶୀର୍ଷଭାଗଟି ମଧ୍ୟ ଏକ ସ୍ୱତନ୍ତ୍ର କଳା ମୁଗୁନି ପଥରରେ ନିର୍ମିତ ହୋଇ ଯୋଡ଼ାଯାଇଥିବା ମନେହୁଏ। ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଦ୍ୱାରଠାରୁ ପ୍ରାୟ 20 ଫୁଟ ଦୂରରେ 33 ଫୁଟ 8 ଇଞ୍ଚ ଉଚ୍ଚର ସ୍ତମ୍ଭଟି ଆରୋପିତ ହୋଇଛି। ଗୋଟିଏ ପଥରରେ ନିର୍ମିତ ପ୍ରକୃତ ସ୍ତମ୍ଭଟିର ଦୈର୍ଘ୍ୟ 25 ଫୁଟ 2 ଇଞ୍ଚ, କିନ୍ତୁ ତଳେ ଅର୍ଥାତ୍ ଭୂମି ଉପରେ ଥିବା ଯେଉଁ ଚତୁଷ୍କୋଣୀ ପଥର ପୀଠ ଏହି ସ୍ତମ୍ଭଟିକୁ ଧରି ରଖିଛି ତା'ର ଉଚ୍ଚତା 4 ଫୁଟ 3 ଇଞ୍ଚ। ପଦ୍ମବାଖୁଡ଼ା, ଗଜସିଂହ ମୂର୍ତ୍ତି ପ୍ରଭୃତି ମନୋରମ ଭାସ୍କର୍ଯ୍ୟ ଶୋଭିତ ଏହି ଉପଳ କ୍ଷେତ୍ରଟି ସ୍ତମ୍ଭଠାରୁ ଅଧିକତର କଳା ପଥରରେ ନିର୍ମିତ। ମାଟି ଉପରେ ଏହି ଶିଳାକ୍ଷେତ୍ର 4 ଫୁଟ 3 ଇଞ୍ଚ ରହିଥିଲେ ମଧ୍ୟ ମାଟି ତଳେ ଶିଳାଗୁଡ଼ିକ ପ୍ରାୟ 3 ଫୁଟ ପୋତା ଯାଇଥିବା ଗବେଷକମାନଙ୍କର ମତ। ପ୍ରକୃତ ସ୍ତମ୍ଭଟିର ଉଚ୍ଚତା 25 ଫୁଟ 2 ଇଞ୍ଚ ବୋଲି ପୂର୍ବରୁ କୁହାଯାଇଛି। ସ୍ତମ୍ଭଟି ଆକୃତିରେ 16 କୋଣିଆ ବା 16 ପାଲକା ବିଶିଷ୍ଟ। ସ୍ତମ୍ଭର ପରିଧି ବା ଗୋଲେଇ 6 ଫୁଟ 3.5 ଇଞ୍ଚ। ସ୍ତମ୍ଭର ବ୍ୟାସ ପ୍ରାୟ 2 ଫୁଟ। ସ୍ତମ୍ଭ ଶୀର୍ଷରେ ଏକ ଚତୁଷ୍କୋଣୀ ପିଢ଼ ରହିଛି। ଏହା ଅନ୍ୟ ଏକ ପଥରରେ ନିର୍ମିତ ହୋଇଥିବା ଭଳି ମନେ ହେଉଛି। ଏହି ଚତୁଷ୍କୋଣୀ ଶୀର୍ଷାଂଶର ଉଚ୍ଚତା ପ୍ରାୟ 2.5 ଫୁଟ ଏବଂ ସଭା ଉପରେ ରହିଛି ଅରୁଣଙ୍କର ମୂର୍ତ୍ତି। ଅରୁଣ ଭାସ୍କର୍ଯ୍ୟଟି କ୍ଷୁଦ୍ରାବୟବ ପ୍ରଣାମ ମୁଦ୍ରାରେ ଆସୀନ। ଜଗନ୍ନାଥଙ୍କର ଅନେକ ଭକ୍ତ ଅରୁଣ ସ୍ତମ୍ଭ ପଶ୍ଚାତରୁ ମଧ୍ୟ ପ୍ରଭୁଙ୍କ ପାଇଁ ଭକ୍ତି ଅର୍ଘ୍ୟ ଅର୍ପଣ କରିଥାନ୍ତି।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆକାଶବାଣୀ କଟକ।
1: ଆକାଶବାଣୀ ରାଉରକେଲା ଏତେବେଳ ଯାଏ ଆପଣମାନେ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି ଖଡ଼ିଆ ଗୀତ, ପରିବେଷଣ କରିଛନ୍ତି ରୋଜ ନିଲିମା ସୋରେଙ୍ଗ ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ଏମା ପୁଷ୍ପା କୁଲୁ, ଲଲିତା ଟେଟେ, ବିରାଜ କୁଲୁ, ସୁନୀଲ ମିଞ୍ଚ, ସୁଷମା ମିଞ୍ଚ, ପ୍ରଭା ଡୁଙ୍ଗଡୁଙ୍ଗ, ଲିଲି ପ୍ରତିମା ଡୁଙ୍ଗଡୁଙ୍ଗ, ବିଜୟ କୁମାର ମିଞ୍ଚ ଏବଂ ମାରିଆନାସ ଡୁଙ୍ଗଡୁଙ୍ଗ।

ଶେଷ ହେଲା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ଆପଣମାନେ ଶୁଣିଲେ ଖଡ଼ିଆ ଗୀତ ପରିବେଷଣ କରିଥିଲେ ରୋଜ ନିଧିମା ସୋରିଙ୍ଗ ଏବଂ ସାଥୀ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଆକାଶବାଣୀ ରାଉରକେଲା ଏତେବେଳ ଯାଏ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 10:00। ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ କାର୍ଯ୍ୟକ୍ରମ ଆମ ଗୀତ। ପ୍ରଥମେ ଶୁଣିବା ଉଦିତ ନାରାୟଣଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନାରୁ, ବିକାଶ ଧରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଆମ ଭିତରେ କିଛି ଅଛି କି।

ପରବର୍ତ୍ତୀ ଗୀତ ବିଭୁକିଶୋର ଏବଂ ଅଞ୍ଜଳିଙ୍କ କଣ୍ଠରେ, ନିଜାମଙ୍କ ରଚନାରୁ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଲଭ୍ ମାଷ୍ଟର୍।

ପରବର୍ତ୍ତୀ ଗୀତ ସୌରିନ୍ ଭଟ୍ଟ ଏବଂ ପାମେଲା ଜେନ୍ଙ୍କ କଣ୍ଠରେ, ବସନ୍ତରାଜ ସାମଲଙ୍କ ରଚନାରୁ ଦୀପକ କୁମାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ହିରୋ।

ପରବର୍ତ୍ତୀ ଗୀତ ଇରା ମହାନ୍ତି ଏବଂ କୁମାର ବାପିଙ୍କ କଣ୍ଠରେ, ବସନ୍ତରାଜ ସାମଲଙ୍କ ରଚନାରୁ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଧର୍ମର ହେବ ଜୟ।

ପରବର୍ତ୍ତୀ ଗୀତ ତପୁ ମିଶ୍ର ଏବଂ ଶରତ ନାୟକଙ୍କ କଣ୍ଠରେ, ଅରୁଣ ମନ୍ତ୍ରୀଙ୍କ ରଚନାରୁ ଶରତ ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଚକା ଚକା ଭଉଁରୀ।

ପରବର୍ତ୍ତୀ ଗୀତ ଶକ୍ତି ମିଶ୍ର ଏବଂ ପ୍ୟାମେଲେଙ୍କ କଣ୍ଠରେ, ନିର୍ମଳ ନାୟକଙ୍କ ରଚନାରୁ, ବାବୁଲ ବୋଷଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ବାରୁଦ୍।

ପରବର୍ତ୍ତୀ ଇରା ମହାନ୍ତିଙ୍କ କଣ୍ଠରେ ନିମାଇ ମହାନ୍ତିଙ୍କ ରଚନାରୁ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ବାଜି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ପରବର୍ତ୍ତୀ ଗୀତ ବାବୁଲ ସୁପ୍ରିୟଙ୍କ କଣ୍ଠରେ, ଅରୁଣ ମନ୍ତ୍ରୀଙ୍କ ରଚନାରୁ, ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଦିୱାନା।

ପରବର୍ତ୍ତୀ ଗୀତ ସାନ୍ଙ୍କ କଣ୍ଠରେ, ଯତୀନ୍ଦ୍ର ପ୍ରଧାନଙ୍କ ରଚନାରୁ, ବିକାଶ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର କେବେ ତମେ ନାହଁ କେବେ ମୁଁ ନାହିଁ।

ପରବର୍ତ୍ତୀ ଗୀତ ରିତୁ ପଟ୍ଟନାୟକଙ୍କ କଣ୍ଠରେ ବାପୁ ଉସ୍ୱାମୀଙ୍କ ରଚନାରୁ, ଅମ୍ବୁ ସେଲଭମ୍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଲୁଚକାଳୀ।

ଆକାଶବାଣୀ ରାଉରକେଲା, ଏତେବେଳ ଯାଏଁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଟିରେ ଦିନ 12 ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର 1334 ଭାଗ।

0: श्रोता लिखते हैं कि हर साल 23 जुलाई को आज का दिन मनाया जाता है और ये दिन भारत में रेडियो प्रसारण की शुरुआत की याद दिलाता है, जब 23 जुलाई 1927 को बॉम्बे, जो कि अब मुंबई स्टेशन से इंडियन ब्रॉडकास्टिंग कंपनी IBC ने देश का पहला संगठित रेडियो प्रसारण किया था। इतिहास और सफरनामा पहला प्रसारण 23 जुलाई 1927 को।
1: आकाशवाणी ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆରେ ପହଞ୍ଚିବେ ରାଷ୍ଟ୍ରପତି। ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ। ଏବଂ ଭାରତ ଜିମ୍ବାୱେ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ହରାରେଠାରେ। ସଂସଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ ଜାରି ରହିବାରୁ ଉଭୟ ଗୃହ କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭା କାର୍ଯ୍ୟ ଆଜି ପୂର୍ବାହ୍ନ 11 ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାର ଚେଷ୍ଟା କରିଥିଲେ, ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ସେମାନଙ୍କୁ ଏଥିରୁ ନିବୃତ୍ତ ରହି ପ୍ରଶ୍ନକାଳରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ଗୃହକୁ ପ୍ରଥମେ ପୂର୍ବାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12 ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଦେଶର ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଆଲୋଚନାରେ ସହଯୋଗ କରିବା ଲାଗି କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳକୁ ନିବେଦନ କରିଥିଲେ। ଏଥିଲାଗି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲା ଏବଂ ସରକାର ଏଥିଲାଗି ପ୍ରସ୍ତୁତ ଥିବା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
2: सरकार ने ये नीट पेपर लीक के बाद जितना कदम उठाया, री एग्जाम करा करके और बिना विलंब बिना देरी का रिजल्ट डिक्लेयर करा के, और भविष्य में ऐसा ना हो उसको भी विस्तार से सदन में देश के सामने में बताना जरूरी समझा है। तो आज फिर हमने देखा तो अपोजिशन पार्टी तो फिर से हंगामा करके चर्चा से भाग रहे हैं, ये ठीक नहीं है। ये चौथा दिन हो गया है और पार्लियामेंट का बाकी बिजनेस छोड़ के हम पहला नीट पेपर लीक पे चर्चा के लिए पूरा तैयार हो गए हैं, फिर क्यों भाग रहे हैं चर्चा से।
1: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଥିଲା। ଗୃହକୁ ପ୍ରଥମେ ପୂର୍ବାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଶ୍ନପତ୍ର ପ୍ରସଙ୍ଗରେ ଗୃହରେ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଥିବାବେଳେ ବିରୋଧୀ ଦଳଗୁଡ଼ିକର ଏପରି ଆଚରଣକୁ ଗୃହର ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଦାୟିତ୍ୱହୀନତାର ପରିଚୟ ବୋଲି ଅଭିହିତ କରିଛନ୍ତି। ପୂର୍ବରୁ ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା, ଭୂସ୍ଖଳନ, ବନ୍ୟା, ବଜ୍ରପାତ ଭଳି ବିପର୍ଯ୍ୟୟରେ ଅନେକ ଜୀବନ ହାନି ହୋଇଥିବାରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଗୃହ ପକ୍ଷରୁ ଦୁଃଖ ପ୍ରକାଶ କରିଥିଲେ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଦେଶର ଯୁବବର୍ଗଙ୍କର ଏକ ସୁରକ୍ଷିତ ଭବିଷ୍ୟତ ତଥା କଲ୍ୟାଣ ପ୍ରସଙ୍ଗ ତାଙ୍କ ସରକାରଙ୍କ ନିକଟରେ ଅନେକ ଗୁରୁତ୍ୱ ରଖିଥାଏ। ଏହି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ କ୍ଷତି ପହଞ୍ଚାଇବା ଲାଗି ଯେଉଁମାନେ ଚେଷ୍ଟା କରିଛନ୍ତି ସେମାନଙ୍କୁ ସରକାର କଦାପି ବରଦାସ୍ତ କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଏହି ପୋଷ୍ଟରେ ସୁନିଶ୍ଚିତ କରିଛନ୍ତି। ଦେଶର ଯୁବବର୍ଗ ତଥା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସୁରକ୍ଷିତ ରଖିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଷ୍ପତ୍ତିକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ସମେତ ବିଭିନ୍ନ ପ୍ରସଙ୍ଗରେ ଦେଶର ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳିବାର ଦୁଃସାହସ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି। ଏନ୍ଡିଏ ଏବଂ ବିରୋଧୀ ଦଳ ସାଂସଦମାନଙ୍କ ପକ୍ଷରୁ ଆଜି ସଂସଦ ପରିସରର ମକରଦ୍ୱାର ନିକଟରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ କରାଯାଇଛି। ବିଶେଷ କରି ଏନ୍ଡିଏ ସାଂସଦମାନେ ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗରେ ଆଲୋଚନା କରିବା ଉପରେ ଗୁରୁତ୍ୱ ଦେଇଥିବା ବେଳେ ବିରୋଧୀ ସାଂସଦମାନେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପତ୍ର ଦାବି

0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ନୀତି ନବୀନ କହିଛନ୍ତି, ଦେଶର ଯୁବବର୍ଗ ବିଶେଷ କରି ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ଏନ୍ଡିଏ ସରକାର ଗୃହରେ ସମସ୍ତ ପ୍ରକାର ଆଲୋଚନା ଲାଗି ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଗୃହରେ ଏ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି ବୋଲି ସେ କହିଛନ୍ତି।
1: आज का युवा स्टार्टअप के लिए जाना जाता है, यूनिकॉर्न के लिए जाना जाता है, आत्मनिर्भर भारत बनाने के लिए जाना जाता है। और एनडीए की सरकार और नरेंद्र मोदी का विजन है कि हम पूरी तरह से युवाओं को उनके सुनहरे भविष्य के बनाने के लिए संकल्पित हैं, और हम पूरी तरह से इस वचनबद्ध हैं कि हम युवाओं के भविष्य को सुरक्षित करेंगे। उन पर जो भी परीक्षाएं में विषय आए हैं उन पर कड़ी कार्रवाई होगी। देश का युवा जैसे छात्र प्रधानमंत्री के उस विजन के साथ है जिसमें विकसित भारत की कल्पना है।
0: ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗରେ ଅଭିଯୁକ୍ତଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇ ବିଜେପିର ସାଧାରଣ ସମ୍ପାଦକ ତଥା ସାଂସଦ ତରୁଣ ଜୁବ୍ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜଳ କରିବା ସହିତ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆର ବୁଖାରେଷ୍ଟରେ ପହଞ୍ଚିବେ। ଏହି ଗସ୍ତ ଅବସରରେ ଶ୍ରୀମତୀ ମୁର୍ମୁ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୁସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ଫୋରମ୍କୁ ସମ୍ବୋଧିତ କରିବେ। ଏହାଛଡ଼ା ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ସେ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ୟୁରୋପୀୟ ୟୁନିୟନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରୋମାନିଆକୁ ୟୁରୋପୀୟ ୟୁନିୟନ୍ରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ବିବେଚିତ କରାଯାଏ। ସିନ୍ଧୁ ନଦୀ ଚୁକ୍ତିକୁ ସାମୟିକ ସ୍ଥଗିତ ରଖି ନୂଆଦିଲ୍ଲୀ ପାକିସ୍ତାନ ବିପକ୍ଷରେ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଭାରତ ଅଗ୍ରାହ୍ୟ କରିଛି। ଗତକାଲି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାଗ ନେଇ ସେଠାରେ ଭାରତର ସ୍ଥାୟୀ ପ୍ରତିନିଧି ପ୍ରଭାଥାନାନୀ ହରିଶ ଏହି ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଇସ୍ଲାମାବାଦ ସୀମାବାଦ ଆତଙ୍କବାଦ କାର୍ଯ୍ୟକଳାପକୁ ନିଜର ରାଷ୍ଟ୍ରୀୟ ନୀତିର ଏକ ଅଂଶ ଭାବେ ବ୍ୟବହାର କରୁଥିବାରୁ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଜାମ୍ମୁ କାଶ୍ମୀର ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା, ରହିଛି ଓ ସବୁଦିନ ଲାଗି ରହିଥିବ ବୋଲି ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଦେଶର ମତ ରଖି ଶ୍ରୀ ହରିଶ ଏହି ମନ୍ତବ୍ୟ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ପାଳନ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି, ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷ କରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ଆସିଆନ୍ ଆଞ୍ଚଳିକ ଫୋରମ୍ ବୈଠକ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କର ବ୍ରୁନେଇ ପ୍ରତିପକ୍ଷ ପ୍ରିନ୍ସ ଅବଦୁଲ ମାର୍ଟିନ୍ଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ବିଶେଷ କରି କୃତ୍ରିମ ବୁଦ୍ଧିମତା, ଡ୍ରୋନ୍ ଏବଂ ଡିଜିଟାଲ ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଛି। ଏହାଛଡ଼ା ଭାରତର ଆକ୍ଟ ଇଷ୍ଟ ନୀତି ଅନୁଯାୟୀ ଭାରତ ଓ ବ୍ରୁନେଇ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସଶକ୍ତ କରିବା ଏବଂ ଆସିଆନ୍ କାର୍ଯ୍ୟଖସଡ଼ା ଅଧୀନରେ ବହୁବିଧ କ୍ଷେତ୍ରର ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଦୁଇ ଦେଶ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ପପୁଆ ନ୍ୟୁଗିନିଆ ପ୍ରତିପକ୍ଷ ଜଷ୍ଟିନ୍ ଡବ୍ଲ୍ୟୁ କାଚେଙ୍କାଙ୍କ ସହିତ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କ୍ରିକେଟ୍। ଭାରତ ଜିମ୍ବାୱେ ମଧ୍ୟରେ ଆଜି ହରାରେଠାରେ 3 ବିଶିଷ୍ଟ ପ୍ରଥମ T20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ଶନିବାର ଦ୍ୱିତୀୟ T20 ଏବଂ ରବିବାର ଦିନ ତୃତୀୟ T20 ହରାରେଠାରେ ଖେଳିବ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ଏବଂ ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Centre to set up fast-track courts to ensure swift and stringent punishment for persons involved in paper leaks. Prime Minister Narendra Modi assures that protecting students' future remains government's top priority. Government ready to discuss any issue, including any ET in Parliament, says Parliamentary Affairs Minister Kiran Rijiju. India calls for zero tolerance against terrorism at ASEAN ministerial meeting in Manila. India rejects Pakistan's remarks on Indus Waters Treaty at UNSC, says treaty to stay in abeyance until cross-border terror ends. And Glasgow Commonwealth Games set to begin this evening, 125 Indian athletes to participate. Prime Minister Narendra Modi announced that the centre will set up fast-track courts to ensure swift and stringent punishment for those involved in paper leaks, and asserted that protecting students' future remains the government's top priority. In a social media post, the Prime Minister said nothing is more important than the welfare and future of the youth of the country. His statement comes amid ongoing student protests at Delhi's Jantar Mantar over the NEET paper leak case. The Prime Minister said he has directed the concerned authorities and officials to take all necessary steps in this regard. He asserted that those who try to harm the future of the youth will not be spared. Mr. Modi added that the decision has been taken as part of a series of measures to safeguard the interests of students. Union Home Minister Amit Shah has hailed Prime Minister Narendra Modi's decision to expedite hearings and take stringent action against the guilty in paper leak cases through the establishment of fast-track courts. In a social media post, he said the welfare of the youth and their bright future is both the highest priority and the resolve of the Modi government. Underlining the Prime Minister's commitment towards youth, Mr. Shah said this decision is against those who toy with the future of the youth due to paper leaks and will prove to be a milestone. Both Houses of Parliament have been adjourned till 2 in the afternoon following opposition protest over various issues, including the NEET paper leak case. When the Lok Sabha reassembled after the first adjournment at 12 noon, the opposition was on their feet protesting on the paper leak issue. The presiding officer, Dilip Saikia, urged the opposition to cooperate for the smooth functioning of the House. Parliamentary Affairs Minister Kiran Rijiju appealed to opposition parties, particularly the Congress, to cooperate in holding a discussion on the NEET paper leak issue. He added that the government has already conveyed its willingness to hold a discussion on the issue in both houses as per the date and duration desired by the opposition. Earlier, when the Lok Sabha assembled for the day at 11 a.m, Speaker Om Birla tried to take up the question hour, but the opposition members raised the issue of paper leak and student protest. Mr. Birla said no member would be allowed to speak on any other matter during the question hour. He said the government has already assured opposition members that the government is ready to hold discussions on NEET. Similar scenes were witnessed in the Rajya Sabha as well, when the Rajya Sabha assembled again at 12 noon after the first adjournment. Leader of the opposition, Mallikarjun Kharge, again raised the issue of NEET paper leak and students' protests. He said the opposition is ready for a discussion, but first, Education Minister Dharmendra Pradhan should resign. Union Minister and Leader of the House, Jagat Prakash Nadda, criticised the opposition, terming its conduct highly irresponsible. He alleged that the opposition neither wants a discussion nor is willing to allow the House to function. Earlier, when the proceedings began at 11 a.m, Chairman C.P. Radhakrishnan expressed grief at the loss of lives due to heavy rains and related disasters, including floods, lightning and landslides in various parts of the country.
3: Several persons have lost their lives and many have been adversely affected by the heavy rains and associated disasters such as

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ। ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଏବଂ ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି 4 କ୍ରୀଡ଼ାବିତ୍। ସଂସଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ ଜାରି ରହିବାରୁ ଉଭୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଲୋକସଭା ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ପୂର୍ବାହ୍ନ 11:00 ଲୋକସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାର ଚେଷ୍ଟା କରିଥିଲେ, ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଥିଲା। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା, ଭୂସ୍କଳନ, ବନ୍ୟା, ବଜ୍ରପାତ ଭଳି ବିପର୍ଯ୍ୟୟରେ ଅନେକ ଜୀବନହାନି ହୋଇଥିବାରୁ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଗୃହ ପକ୍ଷରୁ ଦୁଃଖ ପ୍ରକାଶ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ରାଜ୍ୟସଭା ଗୃହ କାର୍ଯ୍ୟକୁ ଅପରାହ୍ନ 3:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହାର ତ୍ୱରିତ ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 5% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସରକାରୀ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା 257%ରୁ 262%କୁ ବୃଦ୍ଧି ପାଇଛି। ଏହା ପିଛିଲା ଭାବେ ଜାନୁଆରୀ ମାସରୁ ଲାଗୁ କରାଯିବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ମାସର ଦରମା ସହିତ ମିଳିବ ବୋଲି ଜଣାପଡ଼ିଛି, ଫଳରେ ସମସ୍ତ ସରକାରୀ କର୍ମଚାରୀ ଓ ପେନ୍ସନଧାରୀମାନେ ଉପକୃତ ହେବେ। ରାଜ୍ୟରେ ସହରାଞ୍ଚଳ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ, ସରଳ ଏବଂ ପୌରାଞ୍ଚଳଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ପୌର ସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଶୋଧିତ କ୍ଷମତା ଅନୁଯାୟୀ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ରାଉରକେଲା

0: ସ୍ମାର୍ଟ ସିଟି ଲିମିଟେଡ୍ର ଏମ୍ଡିଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମର କମିଶନରଙ୍କ ସହିତ ସମାନ ରଖାଯାଇଛି। ମହାନଗର ନିଗମରେ ଆନୁଷଙ୍ଗିକ ଖର୍ଚ୍ଚ ମଞ୍ଜୁରୀ ପାଇଁ କମିଶନରମାନଙ୍କ ଆର୍ଥିକ ସୀମାକୁ 1 କୋଟି ଟଙ୍କାକୁ ବୃଦ୍ଧି ସହିତ ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ସୀମାକୁ 3 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତାକୁ 2,00,000 ଟଙ୍କାକୁ ବୃଦ୍ଧି ସହିତ ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମାକୁ 3 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଗରିକ ଭିତ୍ତିଭୂମି ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
1: 1937 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। ଆକାଶବାଣୀ ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଦେଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷକୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
0: ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନ 6ଟା ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦର୍ଶନ ବନ୍ଦ ପରେ ସନ୍ଧ୍ୟା ଧୂପ ଆଳତୀ ନୀତି କରାଯିବ। ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବା ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଆଡ଼ପ ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁମାନେ ଆଜି ସକାଳୁ ବଡ଼ି ଭୋରରୁ ଦର୍ଶନ କରୁଛନ୍ତି ଏବଂ ଆଜି ସମସ୍ତ ସେବାୟତମାନଙ୍କ ସହଯୋଗରେ ସମନ୍ତମ ସମନ୍ୱୟରେ ନୀତିକାନ୍ତି ମଧ୍ୟ ଠିକ୍ ହିସାବରେ ସମାପିତ ହୋଇଛି ଏବଂ ଆମେ ଆଶା କରୁଛୁ ବାକି ଯାହା ବି ନୀତି ଅଛି ଠିକ୍ ହିସାବରେ ରହିବ। କାରଣ ସନ୍ଧ୍ୟା ଦର୍ଶନରେ ଦର୍ଶନ ବନ୍ଦ ହେଲା ପରେ ଶୋଧ କରାଯିବ ଏବଂ ତାପରେ ସେନାପଟା ଲାଗି ପାଇଁ ବାକି ଅନ୍ୟାନ୍ୟ ଯାହା ବି ନୀତି ଅଛି ଗୁପ୍ତ ନୀତି ରହିତା ସେବକ ଏବଂ ଅନ୍ୟାନ୍ୟ ସେବକମାନେ ଯାହା କରିବେ। ଗତ ରାତିରେ ଶ୍ରୀଜୀଉମାନେ ପହୁଡ଼ ମଧ୍ୟ ଯାଇଛନ୍ତି ତେଣୁ ଆମେ ଆଶା କରିବା ବାକି ଯାହା ବି ଦେବନୀତି ରହିଛି ଠିକ୍ ହିସାବରେ ସମ୍ପାଦିତ ହେବ।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆଠାରେ ଆଜି ଭୋରରୁ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ଭଦ୍ରକ ଜିଲ୍ଲା ଜାତୀୟ ରାଜପଥ 16ର ଯଶଟିକିରାଠାରେ ସଡ଼କ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରଙ୍ଗ ଗାଁ ଭାଗିରଥିପୁରଠାରେ ବସ୍ ଓ ହାଇୱା ଦୁର୍ଘଟଣାରେ 5 ଜଣ ଆହତ ହୋଇଛନ୍ତି। ନୂଆପଡ଼ା 353 ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍ଟି ବିଲକୁ ଖସିପଡ଼ିବାରୁ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ପର୍ଯ୍ୟବେକ୍ଷକ ଅରବିନ୍ଦ ଅଗ୍ରୱାଲ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷରେ ସମୀକ୍ଷା କରିଛନ୍ତି। ଶ୍ରୀ ଅଗ୍ରୱାଲ ପରିଗଣନା ଫର୍ମ ସଂଗ୍ରହ, ଯାଞ୍ଚ, ଡିଜିଟାଇଜେସନ୍ ପ୍ରକ୍ରିୟା, ଦାବି ଓ ଆପତ୍ତି ଗ୍ରହଣ ଆଦି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏହି 10-ଦିନିଆ ପ୍ରତିଯୋଗିତାରେ 74ଟି ଦେଶର 3,000ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେଥିମଧ୍ୟରୁ ଭାରତରୁ 125 ଜଣ ପ୍ରତିଯୋଗୀ ରହିଥିବା ବେଳେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଶ କୁଜରୁ, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱରନାଥ ଦାସ ଓ ପ୍ରଣତି ନାୟକ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା

ଗୋଏନ୍ ପ୍ରତିନିଧିତ୍ୱ କରିବେ। ଚଳିତଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10ଟି ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବାଉଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ। ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡ଼ା ମହାସମର ଜାରି ରହିବ। ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ଭାରତୀୟ ସମୟ ଅନୁସାରେ ଆସନ୍ତାକାଲି 12:30 ପ୍ରସାରିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର 1-2 ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର 12:00 ସୁଦ୍ଧା 614.43 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,09,286 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 16ଟି ଗେଟ୍ ଦେଇ 2,77,285 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ। ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଏବଂ ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା। ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି 4 କ୍ରୀଡ଼ାବିତ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଏତେବେଳେ ଯେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ସ୍ୱର ଯେବେ ହୁଏ ସମ୍ପର୍କର ସେତୁ, ପ୍ରସାରଣ ଯୋଡ଼େ ସମଗ୍ର ଦେଶକୁ। ଦୂରତା ଯେତେ ହେଉ ଅପାର, ପ୍ରସାରଣ ପହଞ୍ଚାଏ ସନ୍ଦେଶ ପ୍ରତିଦ୍ୱାର। ଆଜ୍ଞା ହଁ, ଆଜି ରାଷ୍ଟ୍ରୀୟ ପ୍ରସାରଣ ଦିବସ ଉପଲକ୍ଷେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ। ସମୟ ବର୍ତ୍ତମାନ ଅପରାହ୍ନ 5:00, ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଶୁଣିବା କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଭାକର ପାଣିଗ୍ରାହୀଙ୍କର ଏକ ରଚନା, ଜଗତନାଥ ଜଗତ ଜନେ କୃପା ନୟନେ ଦେଖ। କଣ୍ଠଦାନ କରିଛନ୍ତି ପ୍ରମୋଦ କୁମାର ଦାସ।

ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତିଗୀତ ଦୃଢ଼ ଭରସା କରିଛି ଚରଣେ ଦିନେ ନାହିଁ ଦିନେ କରୁଣା ଲଭିବି ଜୀବନେ ନହେଲେ ମରଣେ। ଗାଇଛନ୍ତି ଶରତ ଚନ୍ଦ୍ର ପାଢ଼ୀ, ରଚନା ଗଙ୍ଗାଧର ମେହେର।

ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତିଗୀତ କାଳିଆ ରଜା ମୋ କାଳିଆ ରଜା, ଗାଇଛନ୍ତି ଲିପିକା ମହାନ୍ତି, ରଚନା ମନୋଜ ମହାନ୍ତି।

ଶୁଣିବା କାର୍ଯ୍ୟକ୍ରମ ଶେଷରେ କଳା ବଦନ ଛବି ଚାହିଁ ଆରତ ଜଣେ, ଗାଇଛନ୍ତି ଭାସ୍କର ଚନ୍ଦ୍ର ପୁହାଣ, ରଚନା କାଳିଚରଣ ପଟ୍ଟନାୟକ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 462 ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି।

ଆଭିହୋତ୍ର ବେଦବିଧାନ କଥା ବୁଝାଇ କହିଛନ୍ତି, ସଂସାର ନିବୃତ୍ତି ନିମନ୍ତେ ବେଦ କର୍ମବିଧାନ କରିଛି, କିନ୍ତୁ କର୍ମଫଳ ଅତିକ୍ରମ ନକଲେ ଭକ୍ତି ବିଷୟକ ଜ୍ଞାନ ଲାଭ ହୁଏ ନାହିଁ। ଯେଉଁ ବ୍ୟକ୍ତି ପରମାତ୍ମା ସ୍ୱରୂପ ଜୀବାତ୍ମାର ହୃଦୟ ଗ୍ରନ୍ଥି ଶୀଘ୍ର ଛେଦନ କରିବାକୁ ଇଚ୍ଛା କରନ୍ତି, ତାଙ୍କର ଉଭୟ ବେଦୋକ୍ତ ଓ ତନ୍ତ୍ରୋକ୍ତ ବିଧିରେ ଭଗବାନଙ୍କୁ ଆରାଧନା କରିବା ଉଚିତ। ଗୁରୁ ପ୍ରଦର୍ଶିତ ପୂଜା ପ୍ରଣାଳୀରେ ନିଜର ଅଭିରୁଚି ଅନୁସାରେ ଭଗବାନଙ୍କ ପୂଜା ବିଧେୟ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 462ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଶରତ ନାୟକଙ୍କ କଣ୍ଠରେ ଏହି ସୁନ୍ଦର ଭକ୍ତିଗୀତ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି। ଆଜି ଶୁଣିବା ଓଡ଼ିଆ ଆଲବମ୍ ତୁମ ପାଦେ ଶରଣର କେତୋଟି ଗୀତ।

ଶ୍ରୋତାବନ୍ଧୁ, ଓଡ଼ିଆ ଆଲବମ୍ ଭକ୍ତି ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆଜି ଶୁଣୁଛନ୍ତି ତୁମ ପାଦେ ଶରଣର କେତୋଟି ଗୀତ, ଯାହାକୁ କଣ୍ଠଦାନ ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଶରତ ନାୟକ। ଶୁଣିବା

0: ଆଜି ହିଁ ସଂଗ୍ରହ କରନ୍ତୁ ଏବଂ ପଢ଼ନ୍ତୁ ରାଉରକେଲା ସ୍ଥିତ ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୁସ୍ତକ ଏଇ ଜୀବନ ଶବ୍ଦ ସହଯାତ୍ରୀ ଭୋଉ ଅନନ୍ତ ବଳିଆ ଲୀଳାମୃତ। ଏହି ପୁସ୍ତକଗୁଡ଼ିକ ନିମନ୍ତେ ଯୋଗାଯୋଗ କରନ୍ତୁ 9438348234।
1: ଶ୍ରୋତାବନ୍ଧୁ, ଜ୍ଞାନ ସୂଚନା ଓ ସଂସ୍କୃତିର ବାର୍ତ୍ତା ବହି ଆଣି ପ୍ରସାରଣ ରାଷ୍ଟ୍ରୀୟ ପ୍ରସାରଣ ଦିବସ ତାହାକୁ ଜଣାଉ ଆମର ଶ୍ରଦ୍ଧା ଓ ସମ୍ମାନ। ଆପଣ ସମସ୍ତଙ୍କୁ ରାଷ୍ଟ୍ରୀୟ ପ୍ରସାରଣ ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛୁ। ଶୁଣିବା ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷରେ ଆଉ ଏକ ଭକ୍ତିଗୀତ ଗାଇଛନ୍ତି ଶରତ ନାୟକ, ରଚନା ଦିଲୀପ ଚୌଧୁରୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆ ଆଲବମ୍ ଭକ୍ତି ସଙ୍ଗୀତ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି 24 ତାରିଖ ଶୁକ୍ରବାର ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆଗାମୀକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର ଆଗାମୀକାଲି ପ୍ରଚାର କରିବୁ 234ତମ ଭାଗ ସକାଳ 6:35। ଆଗାମୀକାଲି ସକାଳ 7:25 ରହିଛି କାର୍ଯ୍ୟକ୍ରମ ବିକାଶଧାରା। ସକାଳ 8:30 ଶୁଣିବେ ଲାଇଭ୍ ରନିଂ କମେଣ୍ଟ୍ରି ବାହୁଡ଼ା ଯାତ୍ରା ଉପଲକ୍ଷେ। ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ମଧ୍ୟାହ୍ନ 12:00 ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1335ତମ ଭାଗ। 12:30 ପୁଣି ଥରେ ଆପଣମାନେ ଶୁଣିପାରିବେ ଆଗାମୀକାଲି ବାହୁଡ଼ା ଯାତ୍ରା ଉପଲକ୍ଷେ ପ୍ରତ୍ୟକ୍ଷ ଦର୍ଶୀଧାରା ବିବରଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଗାମୀକାଲି ରାତି 7:30 ଶୁଣିବେ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ ଖମାର। ରାତି 8:00 ରହିଛି ସଂସଦ ସମୀକ୍ଷା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 8:15 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ରାତି 9:15 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ରାତି 10:00 ଶୁଣିବେ ନାଟକ ଭକ୍ତ ବାଲିକା ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତା ବନ୍ଧୁ, ଏଥିଲା ଆଗାମୀକାଲି ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ତ୍ତମାନ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। କଣ୍ଠଦାନ କରିଛନ୍ତି ଭିକାରୀ ଚରଣ ବଳ, ରଚନା ଗୌର ପଟ୍ଟନାୟକ।

ଶ୍ରୋତାବନ୍ଧୁ ଶୁଣିଲେ ସୁଗମ ସଙ୍ଗୀତ କଣ୍ଠଦାନ କରିଥିଲେ ଗୀତା ପଟ୍ଟନାୟକ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଆକାଶବାଣୀ ରାଉରକେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ସଂସ୍କୃତରେ ସମ୍ବାଦ। ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ରିଲେ କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଜିରୋବା ବୋଲି ଆମେ ଜାଣୁଛୁ, ତେବେ ଏ ଯୋଜନା କେବେ ଆରମ୍ଭ ହୋଇଥିଲା?
1: ଏ ଯୋଜନା ଆପ୍ରୋକ୍ସିମେଟଲି 2017 ଠୁ ଏଇ ଯେଉଁ ଆମର PMAY ଅର୍ବନ ଆରମ୍ଭ ହୋଇଥିଲା। 2017 ମସିହାରୁ ପ୍ରଥମେ ଆରମ୍ଭ ହୋଇଥିଲା 1.0। ସେଥିରେ ଆପଣ ବେନିଫିସିଆରୀ ମାନେ ଯାହାର କଚ୍ଚା ଘର ଥିବ ସେଇ ବେନିଫିସିଆରୀ ମାନେ ଏଥିରେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ଯେଉଁ ବେନିଫିସିଆରୀ ମାନେ ଆମେ ତାଙ୍କୁ 250,000 ଟଙ୍କା ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଦିଆଯାଏ, ସେ 250,000 ଭିତରୁ ଆପଣଙ୍କ 1.50 ମାନେ 150,000 ହେଉଛି ଆମର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସେୟାର, ଆଉ 1,00,000 ହେଉଛି ଆମ ରାଜ୍ୟ ସରକାର ଦିଅନ୍ତି। ତା ମଧ୍ୟରୁ ମଧ୍ୟ ବେନିଫିସିଆରୀ ମାନଙ୍କୁ ଉପକୃତ କରିବା ପାଇଁ ଯେଉଁମାନେ 120 ଦିନ ଭିତରେ ଘର କାମ ସାରିବେ ସେମାନଙ୍କୁ ଇନ୍ସେଣ୍ଟିଭ୍ ଆକାରରେ 20,000 ଟଙ୍କା ଦିଆଯାଏ, ଆଉ ଯେଉଁମାନେ 6 ମାସ ମାନେ 180 ଦିନ ଭିତରେ ସାରିବେ ସେମାନଙ୍କୁ 10,000 ଟଙ୍କା ପ୍ରୋତ୍ସାହନ ଭାବରେ ଇନ୍ସେଣ୍ଟିଭ୍ ଦିଆଯାଏ। ବର୍ତ୍ତମାନ 1.0 ସରି ଆସିଲାଣି, ବର୍ତ୍ତମାନ ଏଇ 26 2.0 ଆରମ୍ଭ ହୋଇଛି। ବର୍ତ୍ତମାନ 2.0 ଆମ ଭବାନୀପାଟଣା ମ୍ୟୁନିସିପାଲିଟି ତରଫରୁ ଆଜି ପର୍ଯ୍ୟନ୍ତ ଆମେ 175 ଆପ୍ଲିକାଣ୍ଟ ମାନେ ବେନିଫିସିଆରୀକୁ ସିଲେକ୍ସନ କରିକି ଆମେ ସରକାରଙ୍କ ପାଖକୁ ପଠାଇଛୁ। ସେଇଠୁ ଆପ୍ରୁଭାଲ ଆମର ସରକାରଙ୍କ ପାଖରୁ ଆସିଲେ ଆମେ ଏଠିକା ବେନିଫିସିଆରୀମାନଙ୍କୁ ବର୍ତ୍ତମାନ ଆମେ କାର୍ଯ୍ୟାଦେଶ ଦେବୁ, ସେମାନେ ଘର କାମ କରିବେ। ଆଉ 1.0 ଭବାନୀପାଟଣା ମ୍ୟୁନିସିପାଲିଟି 2017 ମସିହାଠୁ ଆଜି ପର୍ଯ୍ୟନ୍ତ 1,799 ଲୋକଙ୍କୁ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ସହାୟତା କରିଛି। ସେଇ ବେନିଫିସିଆରୀମାନେ ଉପକୃତ ହେଉଛନ୍ତି, ପ୍ରାୟ ଅଲମୋଷ୍ଟ ଅଲ୍ 90% ଘର କାମ ସରିଗଲାଣି, ଆଉ ସେମାନେ ବି ନିଜ ନିଜ ଘରେ ଯାଇ ଅତି ସୁନ୍ଦର ଭାବରେ ଖୁସିରେ।
0: କେଉଁମାନେ ହିତାଧିକାରୀ ହେଇପାରିବେ ସାର୍? ଯାହାର ଜାଗା ଥିବ ସେ ହେଇପାରିବ, କି ଯାହାର ମୂଳରୁ କିଛି ବାସଗୃହ ନଥିବ ସେ ହେଇପାରିବ, ଏହାର ଯୋଗ୍ୟତା କ'ଣ ସାର୍?
1: ନାଇଁ, 1.0 ଆପଣଙ୍କର ପ୍ରୋଭିଜନ ଥିଲା ଯାହାର କଚ୍ଚା ଘର ଥିବ ବା ଯାହାର ଜାଗା ଥିବ ସେମାନଙ୍କୁ ଆମେ ଟଙ୍କା ଦେଉଥିଲୁ। ବର୍ତ୍ତମାନ ଏବେ 2.0 ଦୁଇଟା ସିଷ୍ଟମ କାଢ଼ିଲା, ଯାହାର କଚ୍ଚା ଘର ଥିବ ଏବଂ ଯାହାର ଜାଗା ଥିବ ସେମାନେ ଗୋଟିଏ ଘର ପାଇବା ପାଇଁ ଏଲିଜିବୁଲ ହେବେ, ଆଉ ବର୍ତ୍ତମାନ ଯାହାର ଜାଗା ନାହିଁ, ଘର ନାହିଁ, କିଛି ନାହିଁ, ସେମାନଙ୍କୁ ମଧ୍ୟ ଆମେ ଆହ୍ୱାନ କରିଛୁ ଆପ୍ଲାଏ କରିବା ପାଇଁ। ସେମାନଙ୍କୁ ବର୍ତ୍ତମାନ ଘର ସରକାର ଚିନ୍ତା କରୁଛନ୍ତି ଆପଣଙ୍କ ଆପାର୍ଟମେଣ୍ଟ ଭଳି ତିଆରି କରିକି ସେମାନଙ୍କୁ ଥଇଥାନ କରିବା ପାଇଁ 2.0 ଏହି ପ୍ରସ୍ତାବ ରହିଅଛି।
0: ତାହେଲେ ଆପଣ ଯେଉଁ ସହାୟତା ଦେଉଛନ୍ତି, ଆପଣ କିପରି ଭାବରେ ସହାୟତା ଦେଉଛନ୍ତି? ମାନେ ଆପଣ ତାଙ୍କୁ ପଇସା କିଛି ଦେଉଛନ୍ତି ନା ନିଜେ ଘର ନିର୍ମାଣ କରିଦେଉଛନ୍ତି, ଆପଣ କିସ୍ତି ଆକାରରେ ଦେଉଛନ୍ତି, କିପରି ଭାବରେ ଆପଣ ହିତାଧିକାରୀ ମାନଙ୍କୁ ସାହାଯ୍ୟ କରୁଛନ୍ତି?
1: ନାଇଁ, ମ୍ୟୁନିସିପାଲିଟି ତରଫରୁ ସରକାରଙ୍କ ଯାହା ନିର୍ଦ୍ଦେଶ ଅଛି ଆମେ କିସ୍ତି ଆକାରରେ ବେନିଫିସିଆରୀ ମାନଙ୍କୁ ସିଧା ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଉଛି। 1.0 ଥିଲା ଆପଣଙ୍କର ପ୍ରଥମେ ଆପଣଙ୍କର ଫାଉଣ୍ଡେସନ ସରିଲା ପରେ ଆମେ 40,000 ଦେଉଥିଲୁ, ତାପରେ ଆପଣ ନେଣ୍ଟାଲ ଲେବେଲ ଆସିଲେ ଆମେ 60,000 ଦେଉଥିଲୁ, ଛାତ ପଡ଼ିଲା ପରେ ଆମେ ଦେଉଥିଲୁ 60,000, ପୁଣି କାମ କମ୍ପ୍ଲିସନ ପରେ ଆମେ ଦେଉଥିଲୁ 40,000। ବର୍ତ୍ତମାନ 1.0 ଯେତେବେଳେ ଆମର ୱାର୍କ ଅର୍ଡ଼ର ଆମର ତାଙ୍କୁ ଦିଆଯିବ, ମୋ ଅଫିସ ଷ୍ଟାଫ୍ CLTC ବା ଅନ୍ୟ ଟେକ୍ନିକାଲ ୱିଙ୍ଗ ଯିବେ, ସେଇଠୁ ଆପଣଙ୍କର ଅନଲାଇନ୍ରେ ଫଟୋ ସେଇଟାକୁ ପୋଷ୍ଟ କଲେ DBT ମୋଡ଼ ମାନେ ଡାଇରେକ୍ଟ ବେନିଫିସିଆରୀ ଟ୍ରାନ୍ସଫର ମୋଡ଼ରେ ବେନିଫିସିଆରୀଙ୍କୁ କାର୍ଯ୍ୟାଦେଶ ପାଇବାର କିଛି ଦିନ ଭିତରେ 10,000 ଷ୍ଟ୍ରେଟ୍ ତାଙ୍କ ଏକାଉଣ୍ଟକୁ ଯିବ। ତାପରେ ଆପଣଙ୍କର ଫାଉଣ୍ଡେସନ ତାଙ୍କର ସରିଲା ପରେ 50,000 ଯିବ, ନେଣ୍ଟାଲ ସରିଲା ପରେ 70,000 ଟଙ୍କା ଯିବ, ଛାତ ପଡ଼ିଲା ପରେ ଆଉ ପୁଣି 70,000 ଯିବ, ଟଏଲେଟ୍ କାମ ସରିଯିବ, ସବୁ କାମ ସରିଲା ପରେ ନେକ୍ସଟ 50,000 ଆମେ ଦେଉଛୁ। ତା ବାଦେ ଇନ୍ସେଣ୍ଟିଭ ଯିଏ ଯଦି ଶୀଘ୍ର କାମ କରିବ 20,000 10,000 ଏ ସିଷ୍ଟମରେ ବେନିଫିସିଆରୀ ସିଧା ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଉଛି।
0: ଧରାଯାଉ ଜଣେ ହିତାଧିକାରୀ ହେଲେ ଏବଂ ଘର ନିର୍ମାଣ ବି କରିଦେଲେ, ତାହେଲେ କିଛି ସୁଧ ଆକାରରେ ଆପଣ କିଛି ସେ ଦେବାକୁ ପଡ଼ୁଛନ୍ତି ନା ସମ୍ପୂର୍ଣ୍ଣ ଛାଡ଼ ଅଛି, ସମ୍ପୂର୍ଣ୍ଣ ମାଗଣା ଅଛି?
1: ନା ନା, ସୁଧ କିଛି ତ ସେ ବେନିଫିସିଆରୀ କିଛି ଦେବାକୁ ପଡ଼ୁନି, ଏଇଟା ସମ୍ପୂର୍ଣ୍ଣ ଆମେ ସରକାର ତାଙ୍କୁ ସହାୟତା ପ୍ରଦାନ କରୁଛନ୍ତି, ସୁଧ କିଛି ନାହିଁ ଏଥିରେ।
0: ଯାହା ବି ଆପଣ ଆର୍ଥିକ ସହାୟତା କରୁଛନ୍ତି ତାଙ୍କୁ କିଛି ଆଉ ଫେରସ୍ତ ଦେବାକୁ ପଡ଼ିବନି?
1: ନା ନା, କିଛି ଟଙ୍କାଟେ ବି ଫେରସ୍ତ ଦେବାକୁ ପଡ଼ିବନି, ସେମାନେ ଘର ବସବାସ ନିର୍ମାଣ କରି କେମିତି ସୁଖ ଶାନ୍ତିରେ ରହିବେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସେ, ନିହାତି ଗରିବ ଲୋକମାନେ କେମିତି ଉପକୃତ ହୁଅନ୍ତୁ।
0: ଜଣେ ଯଦି ହିତାଧିକାରୀ ଚାହିଁବେ ଯେ ସେଇ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ଉପକୃତ ହେବେ, ଆଜିକାଲି ତ ଆମେ ଶୁଣୁଛୁ ଅନଲାଇନ୍ ବି ଆପ୍ଲାଏ ହେଉଛି, ଅଫଲାଇନ୍ ବି ଆପ୍ଲାଏ ହେଉଛି, ଜଣେ ଯଦି ହିତାଧିକାରୀ ଚାହିଁବେ କ'ଣ କ'ଣ ତାଙ୍କୁ ନଥିପତ୍ର ଦରକାର ହେବ, କ'ଣ କ'ଣ ସବୁ ସେ କାଗଜପତ୍ର ଆଣିବେ, କାହାକୁ ଭେଟିବେ, କେମିତି କ'ଣ କରିବେ ଯେ ସେ ଯୋଜନାର ସୁବିଧା ପାଇପାରିବେ?
1: ବେନିଫିସିଆରୀ ମାନେ ସିଧା CSE ସେଣ୍ଟର ଯାଇକରି ସେମାନେ ଅନଲାଇନ୍ରେ ଆପ୍ଲାଏ କରିବେ, ଅଫ୍ଲାଇନ୍ ପ୍ରୋଭିଜନ୍ ନାହିଁ। ବର୍ତ୍ତମାନ ସେମାନେ ଅନଲାଇନ୍ ଆପ୍ଲାଏ କଲା ପରେ ସରକାର କିଛି ଟାଇମ୍ଲାଇନ୍ ଦେଇଥାନ୍ତି, ସେ ଟାଇମ୍ଲାଇନ୍ ମଧ୍ୟରେ ସେମାନେ ଦରଖାସ୍ତ ଆପ୍ଲାଏ କରିବେ। ଦରଖାସ୍ତ କଲା ପରେ ସରକାର ଯେଉଁଦିନ ଯେଉଁ ସମୟ ଦେଇଥିବ, ଆମେ ସେ ଦରଖାସ୍ତ ଗୁଡ଼ାକ ମୋ ଟିମ୍ ପଠାଇକରି ଆମେ ସେଇଟା ଆମେ ଏନକ୍ୱାରି କରୁ। ଏନକ୍ୱାରି କଲା ପରେ ୱାର୍ଲଡ ଲେଭେଲ୍ ମିଟିଂ କରୁ। ୱାର୍ଲଡ ଲେଭେଲ୍ ମିଟିଂ ସରିଲା ପରେ ପୁଣି ଆମେ ସେଇ ଯେଉଁ ଯେତିକି ବେନିଫିସରୀ ସିଲେକ୍ସନ୍ ହେଇଥିବେ ସେମାନଙ୍କୁ ଆମେ ପ୍ରତ୍ୟେକ ୱାର୍ଡ଼ରେ ଆମେ ଏନି କମ୍ପ୍ଲେନ୍ ଅଛି ଆମେ ଦରଖାସ୍ତ ଆହ୍ୱାନ କରୁ। ଆମେ ତାଙ୍କୁ ମାସେ ସମୟ ଦିଆଯାଏ, ଏନି କମ୍ପ୍ଲେନ୍ ଯଦି ଥିବ, କୌଣସି ବେନିଫିସରିର ଘର ଥିବ, ଜାଗା ଥିବ, ସେ ଯଦି ଭୁଲ ଆପ୍ଲାଏ କରିଥିବ, ସେ କମ୍ପ୍ଲେନ୍ ପିରିୟଡ଼ରେ ଯଦି କୌଣସି ବେନିଫିସରି ନାଁରେ ଯଦି କମ୍ପ୍ଲେନ୍ ରିସିଭ୍ ହୁଏ, ଆମେ ପୁଣି ଏନକ୍ୱାରି କରିବୁ। ଯଦି ଏନକ୍ୱାରି କଲା ପରେ ଯଦି ଠିକ୍ ପ୍ରମାଣିତ ହୁଏ, ତାହେଲେ ସେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଏ।
0: ନଥିପତ୍ର କ'ଣ କ'ଣ ଦରକାର ହୁଏ?
1: ଆଧାର କାର୍ଡ଼ ହିଁ ମୁଖ୍ୟତଃ ଦରକାର। ଆରବାର ଯଦି ଆପଣଙ୍କର ଘର ଥିବ, ଜାଗା ଥିବ, ଆରବାର ଆଉ ଇନକମ୍ ସାର୍ଟିଫିକେଟ୍ ଦେବେ। ଇନକମ୍ଟା ବିଲୋ 3 ଲକ୍ଷ ତାଙ୍କର ଇନକମ୍ ହେଇଥିବାକୁ ପଡ଼ିବ, ଯେଉଁମାନେ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।
0: ବର୍ତ୍ତମାନ ସୁଦ୍ଧା ଆପଣ କେତେ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ କରି ଦେଇସାରିଲେଣି?
1: 2.0ରେ ବର୍ତ୍ତମାନ ଏଇ ଯେଉଁଟା କାମ 2025ରେ ଲଞ୍ଚ ହେଇଛି, ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ମ୍ୟୁନିସିପାଲିଟି 175 ଜଣ ବେନିଫିସିଆରିକୁ ସିଲେକ୍ସନ୍ କରିଛି। ସେ 175 ଜଣରୁ 72 ଜଣଙ୍କୁ ଆମେ ୱାର୍କ ଅର୍ଡ଼ର ଅଲରେଡ଼ି ଦେଇସାରିଲୁଣୁ। ମୁଁ ଏତିକି କହିବି, ଭବାନୀପାଟଣା ମ୍ୟୁନିସିପାଲିଟି ଅର୍ବନରେ ଯେତିକି ଭୂମିହୀନ ବାସହୀନ ଲୋକ ଅଛନ୍ତି, ଯଥାଶୀଘ୍ର ମ୍ୟୁନିସିପାଲିଟିରେ ଆମର ଗୋଟେ PMAY ସେକ୍ସନ୍ ଅଛି, ଆମର CLTC ଯେଉଁଥିରେ ଅଛନ୍ତି, ତାଙ୍କ ସହିତ ଆସି ଯୋଗାଯୋଗ କରନ୍ତୁ ଏବଂ ଘର ପାଇବା ପାଇଁ ଯଥାଶୀଘ୍ର ଚେଷ୍ଟା କରନ୍ତୁ।
2: ହଁ ଶ୍ରୋତା ବନ୍ଧୁ, ମଧ୍ୟବର୍ଗୀୟ ପରିବାରମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 2024 ଡିସେମ୍ବର 17 ତାରିଖରେ ଆରମ୍ଭ କରାଯାଇଥିଲା। ଏଥିରେ ଅନେକ ଗରିବ, ମଧ୍ୟବର୍ଗୀୟ, ନିମ୍ନବର୍ଗୀୟ ଏବଂ ଅଳ୍ପ ସଂଖ୍ୟକ ଲୋକେ ଘରଟିଏ ତିଆରି କରିବା ପାଇଁ କିମ୍ବା ଘରଟିଏ କିଣିବା ପାଇଁ ସରକାରୀ ସହାୟତା ପାଇଛନ୍ତି ଏବଂ ବର୍ତ୍ତମାନ ସେମାନେ ଖୁସିରେ ଅଛନ୍ତି, ନିଜର ଜୀବିକା ସହିତ ଜୀବନ ବିତାଉଛନ୍ତି। ଆସନ୍ତୁ ଆମେ ସଚେତନ ହେବା, ସରକାରୀ ଯୋଜନା ବିଷୟରେ ଜାଣିବା, ସରକାରୀ ଯୋଜନାର ଲାଭ ଉଠାଇବା, ନିଜେ ଉପାର୍ଜିତ ହୋଇ ଦେଶର ପ୍ରଗତିରେ ସହଯୋଗ କରିବା। ଆଜି ପାଇଁ ଏତିକି, ରହୁଛୁ, ନମସ୍କାର।
3: ଶୁଣିଲି ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ଉପସ୍ଥାପନା ଏବଂ ପ୍ରଯୋଜନା ସଚିଦାନନ୍ଦ ମଲ୍ଲିକ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତା ମାସ 21 ତାରିଖରେ ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ବିସ୍ତୃତ ସମ୍ବାଦ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଏହି ମାମଲାରେ ଆନ୍ଦୋଳନ କରୁଥିବା ଛାତ୍ର ପ୍ରତିନିଧିମାନଙ୍କ ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି।
1: ସରକାର କି ଓର ସେ ଯା କେ ଲିଏ ହମ ହର ସମୟ ତୈୟାର ହେ, ସରକାର କେ ଦରୱାଜେ ଖୁଲେ ହେ। ଦିସ ଇଜ ଅ ଷ୍ଟାଣ୍ଡିଂ ଇନଭିଟେସନ ଟୁ ଅଲ ଆର ୟୁଥ ଫ୍ରେଣ୍ଡସ। ଆପ ଇସି ସମୟ ଭି କଭି ଭି ଚର୍ଚ୍ଚା କରନା ଚାହେ, ଆପକି ସୁବିଧା ଅନୁସାର ହମ ଚର୍ଚ୍ଚା କେ ଲିଏ ତୈୟାର ହେ। ପ୍ରତ୍ୟେକ ବିଷୟ କୁ ଲେକର, ଆନ୍ଦୋଳନ କେ ବିଷୟ କୁ ଲେକର କେ ଔର ଉସକେ ସାଥ ସାଥ ଜୁଡେ ଅନ୍ୟ ବିଷୟ କୁ ଲେକର କେ ଭି ଚର୍ଚ୍ଚା କେ ଲିଏ ସରକାର ତୈୟାର ରହେଗୀ। ଔର ଜିତନା ସମୟ ଚର୍ଚ୍ଚା କେ ଲିଏ ଲାଜିମ ହୋଗା ଉତନା ହମ ଦେନେ କୁ ଭି ତୈୟାର ହେ।
0: ପୁରୀରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ, ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟା ଦର୍ଶନ ପରେ ସନ୍ଧ୍ୟା ଧୂପ ଓ ଆଳତୀ ନୀତି କରାଯିବ, ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍

0: ପୋଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବାକୁ ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଆସନ୍ତାକାଲି ନୀତି ବହୁଳତା ସତ୍ତ୍ୱେ ରଥଯାତ୍ରା ଠିକ୍ ହିସାବରେ ପହଞ୍ଚିବ ବୋଲି ଆମେ ପ୍ରାର୍ଥନା କରୁଛୁ। ଗଲାବେଳକୁ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଖାଇବେ ଏବଂ ତାପରେ ଶ୍ରୀନଗର ଆଗରେ ଲକ୍ଷ୍ମୀନାରାୟଣ ଭେଟ ମଧ୍ୟ ଅନୁଷ୍ଠିତ ହେବ, ତେଣୁ ସବୁ ନୀତିକୁ ଆଖି ଆଗରେ ରଖି ଆମେ ବ୍ୟବସ୍ଥା କରୁଛୁ।
0: ବାହୁଡ଼ଯାତ୍ରା ପାଇଁ ଆସନ୍ତାକାଲି ଭୋର 4:00 ଶ୍ରୀଜୀଉମାନଙ୍କର ମଙ୍ଗଳ ଆଳତୀ ପରେ ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5:00 ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12:00-2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4:00 ଚାରମୂଳ ଫିଟା ଓ ଘୋଡ଼ା ଲାଗି ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ଟ୍ରେଡମାର୍କ ପଞ୍ଜୀକରଣର ଦ୍ୱିତୀୟ ପର୍ଯ୍ୟାୟରେ 5 ଟ୍ରେଡମାର୍କକୁ ଅନୁମୋଦନ କରାଯାଇଛି। ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠ ନାମର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀ ଜଳବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 21 ହେବ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଟ୍ରିବ୍ୟୁନାଲରେ ଆଜି ହୋଇଥିବା ଶୁଣାଣି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଆଗାମୀ 2 ମଧ୍ୟରେ ଜଳବିବାଦ ସମ୍ପର୍କରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଜଳ ଆୟୋଗ ଏବଂ ଜଳଶକ୍ତି ମନ୍ତ୍ରଣାଳୟକୁ ଏଥିରେ ମଧ୍ୟସ୍ଥତା କରିବାକୁ କୁହାଯାଇଥିବା ନେଇ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ, ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ HCL ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ସହଭାଗିତା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟର କ୍ଷମତାକୁ ସୁଦୃଢ଼ କରିବ। ପ୍ରଗତିଶୀଳ ନୀତି, ଦୃଢ଼ ଭିତ୍ତିଭୂମି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭାଙ୍କ ଦ୍ୱାରା ସମର୍ଥିତ ରାଜ୍ୟର ଅର୍ଥବ୍ୟବସ୍ଥା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ କରୁଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ ନିବେଶ ଅନୁକୂଳ ସୂଚକାଙ୍କ 2026 ଓଡ଼ିଶା ଦେଶର ଶ୍ରେଷ୍ଠ 5 ମଧ୍ୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନୀତି ଆୟୋଗ ଏହି ମାନ୍ୟତା ରାଜ୍ୟ ପାଇଁ ଖୁବ୍ ଉତ୍ସାହଜନକ। କେବଳ ଶିଳ୍ପକ୍ଷେତ୍ରରେ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଶ୍ରେଷ୍ଠ 5 ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ଗତ 2 ମଧ୍ୟରେ 3 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଶିଳ୍ପକ୍ଷେତ୍ରରେ ଓଡ଼ିଶାର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଶିଳ୍ପପତି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟରେ 2026-27 ଶିକ୍ଷାବର୍ଷରେ ଯୁକ୍ତ 2 ନାମ ଲେଖାଇବା ପାଇଁ ଆଜି 2 ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ 46,570 ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କଳାରେ ସର୍ବାଧିକ 32,722 ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ହିତାଧିକାରୀମାନଙ୍କୁ ରାସନ କାର୍ଡ଼ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଏବଂ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର କୌଣସି ଲୋକ ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ହସ୍ତତନ୍ତ ଓ ବୟନଶିଳ୍ପର ସାମଗ୍ରିକ ବିକାଶ, ବୁଣାକାରଙ୍କର ଆୟ ବୃଦ୍ଧି ଏବଂ ସେମାନଙ୍କ ଉତ୍ପାଦ ନିମନ୍ତେ ଅଧିକ ବଜାର ସୁବିଧା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଡକ୍ଟର ପ୍ରଶାନ୍ତ କୁମାର ରେଡ୍ଡିଙ୍କ ସହ ଅନ୍ୟ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅଧିକାରୀମାନେ ରାୟଗଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ପୌରାଞ୍ଚଳରେ ଥିବା ବିଭିନ୍ନ ଜନଶୁଣାଣି କେନ୍ଦ୍ରଗୁଡ଼ିକୁ ବୁଲି ଦେଖିଥିଲେ। ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ନିମନ୍ତେ ଶ୍ରମ ଏବଂ ପୁଲିସ ବିଭାଗର ମିଳିତ ଉଦ୍ୟମରେ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଶ୍ରମ ଉପକମିଶନର ରବୀନ୍ଦ୍ର କୁମାର ବାର୍ଲା ଯୋଗଦେଇ ଶିଶୁ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ, ସେମାନଙ୍କର ଉଦ୍ଧାର ଏବଂ ଥଇଥାନ ଉପରେ ଗୁରୁତ୍ୱାରୋପ କରିଥିଲେ। ରାୟଗଡ଼ା ଜିଲ୍ଲାର ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ପରିଷଦ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 300ରୁ ଉର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡ଼ିଓ AIR ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପି ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 17 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ ଏବଂ ଆସନ୍ତା ମାସ 21 ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଶୁଣନ୍ତୁ ଆଜିର ପ୍ରସଙ୍ଗ, ରଚନା ଏବଂ ଉପସ୍ଥାପନା ଡକ୍ଟର ସତ୍ୟରଞ୍ଜନ ପଟ୍ଟନାୟକ।

ଆଜିର ପ୍ରସଙ୍ଗ ସୂଚନା ସଂସ୍କୃତି ଓ ଗଣତନ୍ତ୍ରର ପ୍ରତୀକ ଜାତୀୟ ପ୍ରସାରଣ ଦିବସ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର ଭାରତୀୟ ଗଣମାଧ୍ୟମ ଏବଂ ପ୍ରସାରଣ ଇତିହାସରେ ଆଜି ହେଉଛି ଏକ ସ୍ମରଣୀୟ ଦିବସ। 1927 ଜୁଲାଇ ମାସ 23 ତାରିଖରେ ତତ୍କାଳୀନ ବମ୍ବେଠାରେ ବେସରକାରୀ ସଂସ୍ଥା ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ IBC ଦ୍ୱାରା ଦେଶର ପ୍ରଥମ ବେତାର ପ୍ରସାରଣ ଆରମ୍ଭ କରାଯାଇଥିଲା। ଏହି ଐତିହାସିକ ଦିନଟିକୁ ସ୍ମରଣ କରି ଆଜି ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। ତେବେ ସମୟକ୍ରମେ ଏହି ବେସରକାରୀ ସଂସ୍ଥାଟି ସରକାରଙ୍କ ନିୟନ୍ତ୍ରଣକୁ ଆସି ଅଲ୍ ଇଣ୍ଡିଆ ରେଡ଼ିଓ ଆକାଶବାଣୀ ଭାବେ ପରିଚିତ ହେଲା। ପରବର୍ତ୍ତୀ ସମୟରେ ଟେଲିଭିଜନ ସେବା ଦୂରଦର୍ଶନ ସହିତ ଯୋଡ଼ି ହେବା ସହ ଏବେ ପ୍ରସାର ଭାରତୀ ଅଧୀନରେ ଦେଶର କୋଣ ଅନୁକୋଣରେ ପହଞ୍ଚିପାରୁଛି। 1923 ମସିହା ଜୁନ୍ ମାସରେ ବମ୍ବେରୁ ରେଡ଼ିଓ କ୍ଲବ୍ର ପ୍ରଥମ ପ୍ରସାରଣ ସହିତ ଏ କ୍ଷେତ୍ରରେ ଭାରତର ଯାତ୍ରା ଆରମ୍ଭ ହୋଇଥିଲା। ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ସହିତ ଦେଶରେ ସଂଗଠିତ ରେଡ଼ିଓ ପ୍ରସାରଣର ଅୟମାରମ୍ଭ ହୋଇଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡ଼ିଓ ଦ୍ରୁତଗତିରେ ବିସ୍ତାର ଲାଭ କରିବା ସହିତ 1956 ଆକାଶବାଣୀ ଭାବରେ ଅଧିକ ପରିଚିତ ହୋଇଥିଲା। ଅଲ୍ ଇଣ୍ଡିଆ ରେଡ଼ିଓ ମାଧ୍ୟମରେ ଦେଶବ୍ୟାପୀ ପାଖାପାଖି 590 ଅଧିକ ଷ୍ଟେସନ ପରିଚାଳିତ ହେଉଛି। ଜନସଂଖ୍ୟାର ପ୍ରାୟ 98% ଲୋକଙ୍କ ପାଖରେ ଏହା ପହଞ୍ଚିପାରୁଛି। 23 ଭାଷା ଏବଂ ପାଖାପାଖି 146 ଉପଭାଷାରେ ଅଲ୍ ଇଣ୍ଡିଆ ରେଡ଼ିଓ ତା'ର କାର୍ଯ୍ୟକ୍ରମ ପ୍ରସାରଣ କରୁଛି। ଦେଶର ବିକାଶରେ ପ୍ରସାରଣ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ସ୍ୱାଧୀନତା ସଂଗ୍ରାମ ସମୟରେ ରେଡ଼ିଓ ସୂଚନା ପ୍ରସାରଣ ଓ ଏକତା ବୃଦ୍ଧିର ଏକ ଶକ୍ତିଶାଳୀ ମାଧ୍ୟମ ରହିଥିଲା। ସ୍ୱାଧୀନତା ପରେ ଏହା ସାକ୍ଷରତା, ସ୍ୱାସ୍ଥ୍ୟ ସଚେତନତା ଏବଂ କୃଷିଜ୍ଞାନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ସହାୟକ ହେଉଛି। ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଏହା ଅଧିକ

0: ଜନାଦୃତ ହୋଇପାରିଛି। ଏପରିକି ଅଲ୍ ଇଣ୍ଡିଆ ରେଡିଓର ବିଦେଶ ସେବା ବିଭାଗ ପକ୍ଷରୁ 100ରୁ ଅଧିକ ଦେଶରେ ପ୍ରସାରଣ ଜାରି ରହିଛି। ଆନ୍ତର୍ଜାତିକ ସ୍ତରରେ ଭାରତର ସ୍ୱରକୁ ଏହା ପହଞ୍ଚାଇବା ସହିତ ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗ ରକ୍ଷା କରିପାରୁଛି। ପ୍ରଯୁକ୍ତି ବିଦ୍ୟା ବ୍ୟବହାର ମାଧ୍ୟମରେ FM ଚ୍ୟାନେଲଗୁଡ଼ିକର ପ୍ରଚଳନ ଏବଂ ଡିଜିଟାଲ୍ ଟ୍ରାନ୍ସମିଶନକୁ ପରିବର୍ତ୍ତନ ଆଧୁନିକୀକରଣ ପ୍ରତି ଆକାଶବାଣୀର ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଅନ୍ୟ ପ୍ରକାରେ କହିଲେ, ଜାତୀୟ ପ୍ରସାରଣ ଦିବସ କେବଳ ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ପ୍ରଗତିକୁ ପ୍ରକାଶ କରେ ନାହିଁ, ବରଂ ଅନ୍ୟ ରାଷ୍ଟ୍ରରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୂଚନା ପ୍ରଦାନ, ଶିକ୍ଷା, ମନୋରଞ୍ଜନ ଏବଂ ଏକତ୍ରିତ କରିବା ପାଇଁ ଏକ ସ୍ଥାୟୀ ଶକ୍ତିଶାଳୀ ମାଧ୍ୟମକୁ ପ୍ରଦର୍ଶନ କରୁଛି। ଏପରିକି ଡିଜିଟାଲ ଯୁଗରେ ଦେଶ ଅଗ୍ରଗତି କରିବା ସହିତ ସାର୍ବଜନୀନ ସେବା ପ୍ରସାରଣର ନୀତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ସ୍ୱାଧୀନତା ପୂର୍ବରୁ ଭାରତରେ ଆରମ୍ଭ ହୋଇଥିବା ପ୍ରସାରଣ ସେବା ଇତିମଧ୍ୟରେ ବ୍ୟାପକ ବିବର୍ତ୍ତନ ଦେଇ ଗତି କରୁଛି। ଏହି କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ନୀତିଗୁଡ଼ିକ ଅଧିକ ଉଦାରୀକରଣ ଏବଂ ବିବିଧ ଦୃଶ୍ୟପଟ ସହ ପରିବର୍ତ୍ତିତ ହୋଇଚାଲିଛି। ଗ୍ରହଣ କରାଯାଉଥିବା ସଂସ୍କାରମୂଳକ ପଦକ୍ଷେପ, ପ୍ରଯୁକ୍ତିବିଦ୍ୟା ଉନ୍ନତି, ସାମାଜିକ ଆବଶ୍ୟକତା ଏବଂ ସ୍ୱାଧୀନ ଅଭିବ୍ୟକ୍ତିର ସାମ୍ବିଧାନିକ ଅଧିକାରକୁ ଏହା ପ୍ରତିଫଳନ କରୁଛି। ପରିବର୍ତ୍ତିତ ନିୟାମକ ଢାଞ୍ଚା, ନିରନ୍ତର ଭାବେ ଜନସ୍ୱାର୍ଥ, ଜାତୀୟ ସୁରକ୍ଷା ଏବଂ ବହୁବିଧ ପ୍ରସଙ୍ଗର ବର୍ଦ୍ଧିତ ଚାହିଦାକୁ ସନ୍ତୁଳିତ କରିବା ଲକ୍ଷ୍ୟ ନେଇ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ଏହି ନୀତିଗୁଡ଼ିକ ସାମାଜିକ ଦାୟିତ୍ୱ ସହିତ ବାକ୍ ସ୍ୱାଧୀନତା ଏବଂ ନିୟନ୍ତ୍ରିତ ଇକୋସିଷ୍ଟମ୍ ସୃଷ୍ଟି କ୍ଷେତ୍ରରେ ବିକଶିତ ହେଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜାତୀୟ ପ୍ରସାରଣ ନୀତି ଏକ ସଶକ୍ତ ଭବିଷ୍ୟତକୁ ପରିଭାଷିତ କରିବା ନେଇ ଲକ୍ଷ୍ୟ ରଖିଛି। ପ୍ରସାରଣ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରେ ଡିଜିଟାଲ ଇଣ୍ଡିଆ, ଭାରତ ନେଟ୍, ପ୍ରସାରଣ ଭିତ୍ତିଭୂମି ନେଟୱାର୍କ ବିକାଶ ଏବଂ ପ୍ରସାରଣର ସ୍ୱୟଂଚାଳିତକରଣ ଆଦି ଅନ୍ତର୍ଭୁକ୍ତ। ସମ୍ପ୍ରଦାୟ ଭିତ୍ତିକ ରେଡିଓ ଷ୍ଟେସନ ସ୍ଥାପନ ପାଇଁ ସରକାର ସହାୟତା ଯୋଜନା ପ୍ରଣୟନ କରିଛନ୍ତି। ଏହା ମାଧ୍ୟମରେ ଗତ 12 ବର୍ଷ ମଧ୍ୟରେ ଗୋଷ୍ଠୀ ରେଡିଓ ଷ୍ଟେସନ ସଂଖ୍ୟା ପାଖାପାଖି 500କୁ ବୃଦ୍ଧି ପାଇଛି। ଏପରିକି ରେଡିଓ ପ୍ରସାରଣକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ସରକାର FM ରେଡିଓ ଚ୍ୟାନେଲ ଆବଣ୍ଟନ ପାଇଁ ଏକ ସ୍ୱଚ୍ଛ ଇ ନିଲାମ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏହା ମାଧ୍ୟମରେ ଦେଶର 100% ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ କେବଳ ସ୍ମରଣର ଏକ ମାଧ୍ୟମ ନୁହେଁ, ବରଂ ଗଣତନ୍ତ୍ରକୁ ମଜବୁତ କରିବା ଏବଂ ସାଧାରଣ ଜନତାଙ୍କ ସ୍ୱରକୁ ସମ୍ମାନ ଦେବାର ଏକ ପ୍ରକୃଷ୍ଟ ଉଦାହରଣ। ଆସନ୍ତୁ ଏହି କ୍ଷେତ୍ର ସହ ଜଡ଼ିତ ସମସ୍ତ ଅଂଶୀଦାର, କଳାକାର ଏବଂ କର୍ମଚାରୀଙ୍କ ନିଷ୍ଠା ଓ ଶ୍ରମକୁ ସମ୍ମାନ ପ୍ରଦର୍ଶନ କରିବା।
1: ଶୁଣିଲେ ଆଜିର ପ୍ରସଙ୍ଗ। ଉପସ୍ଥାପନାରେ ଥିଲେ ସତ୍ୟରଞ୍ଜନ ମହାପାତ୍ର, ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, କଟକ କେନ୍ଦ୍ରରୁ।
2: ନମସ୍କାର
1: ସତ୍ୟନାରାୟଣ ପଟ୍ଟନାୟକ।
3: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ, ସମ୍ବଲପୁର ପ୍ରଚାର କରୁଛୁ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: आकाशवाणी संबलपुर आंचलिक खबर पढ़ुचन संपा राय जुहार पहला मुखिया खबर भिन भिन प्रसंग के नेकरी विरोधी मानकर हो हल्ला लगे संसद रो गृह कार्य बाधाप्राप्त परीक्षा प्रश्नपत्र प्रघट मामलार तुर्ती विचार लगे फास्ट ट्रैक अदालत स्थापना करबे केन्द्र सरकार छात्र छात्री मानकर भविष्य के सुरक्षित रखबारटा सरकारंकर सबनु पहला प्राथमिकता कहले प्रधानमंत्री देशर शिक्षा संस्कृति आ विकास थी प्रसारण क्षेत्र रो गुरुत्व के सुरता करिकरी आज पालन करा जाउछे जातीय प्रसारण दिवस और जन्म बेदिन श्रद्धालु मानकु दर्शन देले महाप्रभु आइबा काल हेबार कि थिबार बाहुड़ा यात्रा लागि शेष हेला प्रस्तुति एथर पूरा खबर संसद विरोधी दल मानक तरफ भिन भिन प्रसंग थी प्रतिवाद जारी रहबानु दुही गृह कार्य आयज भिल बाधाप्राप्त होइछि लोकसभा गृह कार्य के आइबा काल तक मुलतवी रखा जाइछि आज सकाल 11 बजे गृह कार्य मूल हेबार उतरु बाचस्पति ओम बिरला प्रश्नकाल मूल करबार लागि चेष्टा करथिले हेले विरोधी सदस्य मानक हो हल्ला जारी रहबानु गृह कार्य बाधाप्राप्त होइथिला राज्यसभा बिल समान परिस्थिति देखबार के मिलिथिला सकाल 11 बजे गृह कार्य मूल हेबार उतरु देशर भिन भिन जागान होइथिबार जबर वर्षा भूस्खलन बयड चड़क मरा बागिर विपर्यय थी बहुत जीवनहानि होइथिबार अध्यक्ष सीपी राधाकृष्णन गृह तरफ शोक प्रकाश करथिले विरोधी मानकर हो हल्ला जारी रहबानु राज्यसभा गृह कार्य के भिल आइबा काल तक मुलतवी घोषणा करा जाइछे परीक्षा प्रश्नपत्र प्रघट मामला थी संप्रुक्त दोषींकर विरोध थी सरकार कड़ा कार्यानुष्ठान नेबार सहित तार तुर्ती विचार लगी फास्ट ट्रैक अदालत स्थापना करबे प्रधानमंत्री नरेन्द्र मोदी सामाजिक गणमाध्यम जरिए इटा घोषणा करिछन देशर छात्र छात्री मानकर भविष्य के सुरक्षित रखबार सरकारंकर सबनु पहला प्राथमिकता आए बोली श्री मोदी कहिछन प्रश्नपत्र प्रघट घटना थी जरूरी कार्यानुष्ठान नेबार लगी संप्रुक्त कर्तृपक्ष और अधिकारी मानकु निर्देश दिया जाइछे छात्र छात्री मानकर स्वार्थ के नजर थी रखिकरी सरकार इदिगे बहुत पदक्षेप नहींछन बोली प्रधानमंत्री कहिछन नीति आयोग तरफ प्रकाशित इन्वेस्टमेंट फ्रेंडलीनेस इंडेक्स 2026 थी ओडिशा देशर पहला पांचटा राज्य भितर ठान पाई 52.4 पॉइंट सहित ओडिशा 5 नंबर ठाने रही पहला पांचटा ठाने थिबा राज्य मानकर भितरु पूर्व आ उत्तर भारत नु खाली ओडिशा ही ई जागान रही राज्यर ई सफलता लागि मुख्यमंत्री मोहन चरण माझी को आज भुवनेश्वर लोकसेवा भवन ठाने राज्यर शिल्पपति और शिल्प संघ तरफ संबर्धित करा जाइछे मुख्यमंत्री ई अवसर कहिछन ई मान्यता टीम ओडिशार मनोबल के बढ़ेछे खाली शिल्प नुहे अर्थनैतिक अभिवृद्धि थिबिल ओडिशा के पहला पांचटा जागान नेबार लक्ष्य रखा जाइछे गला दिवस रे राइजे 3 लाख कोटी नु अतका टंकार पूंजी निवेश हो सारी 453 शिल्प प्रकल्प मंजूर होकरी 9,50,000 कोटी टंकार पूंजी निवेश आसवार आस करा जाउछे बोली मुख्यमंत्री सूचना देइछन राज्य सरकार सरकारी कर्मचारी मानक लागि महंगा भत्ता के 5% बढ़ेछन इथिलागि सरकारी कर्मचारी मानकर महंगा भत्ता 257% नु 262% के बढ़िछे इटा पिछिला भावे जानुरी मास नु लागू हबा बढ़िथिबार महंगा भत्ता जुलाई मासर दरमा संगे मिलबा बोली जना पड़िछे जेंथिर लागि सबु सरकारी कर्मचारी और पेंशनधारी माने उपकृत थेबे रायजे सहरांचल विकास प्रक्रिया के तुर्ती सरल आ पौरांचल मानके शासन व्यवस्था थी सुधार आनवार लक्ष्य नेकरी राज्य सरकार पौर संस्था और स्मार्ट सिटी लिमिटेड मानकर आर्थिक क्षमता परिसर के संशोधित करिछन ई बाबदे नगर उन्नयन विभाग तरफ विज्ञप्ति बाहरी संशोधित क्षमता अनुसार भुवनेश्वर स्मार्ट सिटी लिमिटेड आउ राउरकेला स्मार्ट सिटी लिमिटेड रो एमडींकर आर्थिक क्षमता के महानगर निगम रो कमिशनरंकर संगे समान करा जाइछे इथिलागि राज्य सहरांचल मानके नागरिक भित्तिभूमि आउ जनकल्याणकारी योजना मानकर समिया भितरे कार्यकारिता सुनिश्चित थेइ पारबा आपण माने खबर सुनुछन आकाशवाणी संबलपुर केन्द्रनु देशर विकास शिक्षागत प्रसारण आउ सांस्कृतिक संरक्षण दिगे प्रसारण क्षेत्रर गुरुत्वपूर्ण भूमिका के सुर्ता करिकरी सारा देशे आज पालन हेउछे जातीय प्रसारण दिवस 1927 आजर दिने भारतीय प्रसारण कंपानी अधीन थी बम्बे स्टेशन नु देशर पहला रेडियो प्रसारण मूल हेइथिला 1936 जून 8 तारीख भारतीय प्रसारण सेवार ना ऑल इंडिया रेडियो रखा जाइथिला पछे इतार ना आकाशवाणी रखा जाइथिला गला 90 बछर हेला भिन भिन बर्गर श्रोता मानकर पाखे शिक्षा स्वास्थ्य और मनोरंजन बागिर भिन भिन क्षेत्र र सूचना पहुंचेकरी आकाशवाणी निजर गुटे भिने छाप छाड़ी पारिछे प्रधानमंत्री नरेन्द्र मोदी आइबा 26 तारीख ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଇଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ୍ କରିକରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା କାଲି ତକ ଲୁକେ ନିଜର ମତାମତ ଦେଇପାରିବେ। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପନ ଆଜ ମହାପ୍ରଭୁମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦିନ ଦର୍ଶନ ଦେଇଛନ୍। ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଲାଗି ସବୁ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛେ। ଆଇବାକାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନ 6 ବଜେ ତକ ଚାଲିଥିଲା। ତା ଋତୁରୁ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯାଇଥିଲା। ଦର୍ଶନ ବନ୍ଦ ଉତ୍ତରୁ ସନ୍ଧ୍ୟା ଧୂପ ଆଳତି ନୀତି କରାଯାଇଛି। ତାର ପରେ ବଡ଼ସିଂହାର ଭୋଗ ହେଇକରି ପହୁଡ଼ ଆଳତି ନୀତି କରାଯିବା। ବାହୁଡ଼ା ଯାତ୍ରାର ଠିକ୍ ଭାବେ ପରିଚାଳନା ଲାଗି 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ବେଲବୁଡ଼ୁ ଲାଗୁ କରାଯିବାରକେ ଥିବାର ବେଳେ ଭିଡ଼ ନିୟନ୍ତ୍ରଣ ଆଉ ସୁରକ୍ଷାକେ ନେଇକରି ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍।
1: ଆଡ଼ପ ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁମାନେ ଆଜି ସକାଳୁ ବଡ଼ି ଭୋରରୁ ଦର୍ଶନ କରୁଛନ୍ତି ଏବଂ ଆଜି ସମସ୍ତ ସେବାୟତମାନଙ୍କ ସହଯୋଗରେ ସମନ୍ୱୟରେ ନୀତିକାନ୍ତି ମଧ୍ୟ ଠିକ୍ ହିସାବରେ ସମାପିତ ହୋଇଛି ଏବଂ ଆମେ ଆଶା କରୁଛୁ ବାକି ଯାହା ବି ନୀତି ଅଛି ଠିକ୍ ହିସାବରେ ରହିବ। କାରଣ ସନ୍ଧ୍ୟା ଦର୍ଶନରେ ଦର୍ଶନ ବନ୍ଦ ହେଲା ପରେ ଶୋଧ କରାଯିବ ଏବଂ ତାପରେ ସେନାପଟା ଲାଗି ପାଇଁ ବାକି ଅନ୍ୟାନ୍ୟ ଯାହା ବି ନୀତି ଅଛି ଗୁପ୍ତ ନୀତି ରହିତା ସେବକ ଏବଂ ଅନ୍ୟାନ୍ୟ ସେବକମାନେ ଯାହା କରିବେ। ଗତ ରାତିରେ ଶ୍ରୀଜୀଉମାନେ ପହୁଡ଼ ମଧ୍ୟ ଯାଇଛନ୍ତି ତେଣୁ ଆମେ ଆଶା କରିବା ବାକି ଯାହା ବି ଦେବନୀତି ରହିଛି ଠିକ୍ ହିସାବରେ ସମ୍ପାଦିତ ହେବ।
0: ପରମ୍ପରା ଅନୁସାରେ ଆଇବାକାଲି ମାଉସୀ ମା ହାତୁ ପୋଡ଼ପିଠା ଖାଇକରି ମହାପୁରୁମାନେ ବାହୁଡ଼ା ଯାତ୍ରା ଥି ବାହାରିବେ। ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ନ ପହ 4 ବଜୁ ମଙ୍ଗଳ ଆଳତି ମୈଲମ ତଡ଼ପ ଲାଗି ରୋଷହୋମ ଅବକାଶ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା ବାଗିର ଭିନ୍ ଭିନ୍ ନୀତିକାନ୍ତି କରାଯିବା। ମଇଦାନର 12 ବଜେନୁ ବାହୁଡ଼ା ପହଣ୍ଡି ହେଇକରି ଦ୍ୱିପହରର 2:30 ବଜେ ଆଡ଼େ ଗଜପତି ମହାରାଜଙ୍କର ଛେରା ପହଁରା ନୀତି କରାଯିବା। ତା ଋତୁରୁ 3-4 ବଜେ ଭିତରେ ଘୋଡ଼ା ଲଗାଯାଇକରି ରଥ ଘିଚା ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମହାପ୍ରଭୁଙ୍କର ପବିତ୍ର ପରମ୍ପରା ଆଉ ଐତିହ୍ୟର ସୁରକ୍ଷା ଦିଗେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଟ୍ରେଡମାର୍କ ପଞ୍ଜୀକରଣ ବିଭାଗ ତରଫରୁ ଶ୍ରୀଜଗନ୍ନାଥଙ୍କର ସାଙ୍ଗେ ଜଡ଼ିତ ଆଉ 5ଟା ନାଁ ଲାଗି ଟ୍ରେଡମାର୍କ ଅନୁମୋଦନ ମିଳିଛି। ଏଇ ନାଁମାନେ ହେଲା ଜଗନ୍ନାଥଧାମ ଶ୍ରୀକ୍ଷେତ୍ର ମହାପ୍ରସାଦ ନୀଳଚକ୍ର ଆଉ କୋଇଲି ବୈକୁଣ୍ଠ। ମହାପ୍ରଭୁଙ୍କର ସାଙ୍ଗେ ଜଡ଼ିତ ନାଁ ଆଉ ପାରମ୍ପରିକ ସୁରକ୍ଷିତ ରଖବାର ସହିତ ସେସବୁର ଅନଧିକୃତ ବ୍ୟବହାର ଆଉ ବାଣିଜ୍ୟିକ ଅପବ୍ୟବହାରକେ ରୋକବାର ଦିଗେ ଏଇଟା ସାହାଯ୍ୟ କରବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 2 ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତଥି ଆସିକରି 2 ନମ୍ବର ଦିନେ ଆଜି ଭବାନୀପାଟଣାର ଶହୀଦ ରେଣ୍ଡୋ ମାଝି ମେଡିକାଲ କଲେଜ ଆଉ ଡାକ୍ତରଖାନା ସମ୍ମିଳନୀ କକ୍ଷନ ଅଙ୍ଗନବାଡ଼ି କର୍ମୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍, ଅଙ୍ଗନବାଡ଼ି କର୍ମୀମାନେ ହେଉଛନ୍ ସରକାରୀ ଯୋଜନାର ଲାଷ୍ଟ ମାଇଲ୍ ଡେଲିଭରି ସିଷ୍ଟମ୍। ଫି ଅଙ୍ଗନବାଡ଼ି କେନ୍ଦ୍ରକେ ନିଜର ଘର ବିଜୁଳି ପିଇବାର ପାଏନ୍ ଆଉ ସୂର୍ଯ୍ୟଘର ଯୋଜନା ସୁବିଧା ଦେବାରକେ ପ୍ରାଥମିକତା ଦିଆଯିବା। ଲାଞ୍ଜିଗଡ଼ ରାମପୁର ଇଲାକାର ମିଶନ ଶକ୍ତି ଜରିଏ ମହିଳାମାନଙ୍କ ଲାଗି ହୋମ୍ ଷ୍ଟେ ଟୁରିଜମ୍ ଜରିଏ ଆର୍ଥିକ ସଶକ୍ତିକରଣ କରାଯିବା ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ଆଜିର କାର୍ଯ୍ୟକ୍ରମଟି ଜିଲ୍ଲାର 13ଟା ବ୍ଲକ୍ରୁ 600 ଅଧିକା ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଥିଲେ। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାନୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ମୂଲ ହେଉଛି। ଏ 10 ଦିନିଆ ପ୍ରତିଯୋଗିତା ଥି 74ଟା ଦେଶର 3000ରୁ ଅଧିକା ପ୍ରତିଯୋଗୀ ଭାଗ ନେଇଛନ୍। ସେଥିର୍ ଭିତରୁ ଭାରତନୁ 225 ଜଣ ପ୍ରତିଯୋଗୀ ରହିଥିବାର ବେଳେ ଓଡ଼ିଶାନୁ 4 ଜଣ ଖେଳାଳି ଭାଗ ନେଇଛନ୍। ଧାବକ ଅନିମେଶ କୁଜୁର, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱର ନାଥ ଦାସ ଆଉ ପ୍ରଣତି ନାୟକ ଭାଗ ନେଇଛନ୍। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବାର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଝାରସୁଗୁଡ଼ା ସୁନ୍ଦରଗଡ଼ କେନ୍ଦୁଝର ଜିଲ୍ଲାର ଅତି ଜବର ବର୍ଷା ହୋଇପାରେ। ସେନ୍ତା ସମ୍ବଲପୁର ଦେବଗଡ଼ ବରଗଡ଼ ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ 17ଟା ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 614.52 ଫୁଟ ରହିଥିଲା। ଇ ସମୟଥି ଜଲଭଣ୍ଡାରନୁ 16ଟା ଗେଟ୍ ଦେଇକରି ଫି ସେକେଣ୍ଡ ଥି 270,314 ଘନଫୁଟ ପାଇଁ ଛଡ଼ା ଯାଉଥିବା ବେଳେ 290,376 ଘନଫୁଟ ପାଇଁ ଜଳଭଣ୍ଡାରକେ ଆସୁଛି। ଶେଷ ମୁଖିଆ ଖବର ଫେର ଗାଏ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋହଲା ଲାଗି ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତୁର୍ତ୍ତି ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନା କରିବେ କେନ୍ଦ୍ର ସରକାର। ଆଉ ଜନ୍ମବେଦିନ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ଆଇବାକାଲ ହେବାର ଥିବାର ବାହୁଡ଼ା ଯାତ୍ରା ଲାଗି ଶେଷ ହେଲା ପ୍ରସ୍ତୁତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ସମ୍ବଲପୁର ଆଞ୍ଚଳିକ ସମ୍ବାଦ ଶୁଣିଲି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ର।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟମାନଙ୍କ ବିକ୍ଷୋଭ ଜାରି ରହିବା ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ପାଇଁ ମୁଲତବୀ ରଖାଯାଇଛି। ଆଜି ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2:00 ଲୋକସଭା ସମ୍ମିଳିତ ହେବା ପରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ପୁଣି ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଦିଲ୍ଲୀପ ସାଇକିଆ ଗୃହ ସୁପରିଚାଳନା ଲାଗି ବିରୋଧୀ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ସେମାନେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ, ଫଳରେ ଶ୍ରୀ ସାଇକିଆ ଆଜି ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବରୁ ଲୋକସଭା ପ୍ରଥମ ମୁଲତବୀ ପରେ 12:00 ଏକତ୍ର ହେବା ପରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ବିରୋଧୀ ଦଳ ଦ୍ୱାରା ନିର୍ଦ୍ଧାରିତ ସମୟରେ ସରକାର ଉଭୟ ସଦନରେ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ଜଣାଇସାରିଛନ୍ତି। ଶ୍ରୀ ରିଜିଜୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହି ଘଟଣାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି କହିସାରିଛନ୍ତି। ଶ୍ରୀ ରିଜିଜୁ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଏବଂ ଏଥିଲାଗି ବିରୋଧୀ ଦଳଗୁଡ଼ିକୁ କେବେ ବିତର୍କ କରାଯିବ ତାହା ସ୍ଥିର କରିବା ଲାଗି କହିଥିଲେ। ଶ୍ରୀ ରିଜିଜୁ ଏଥିଲାଗି କୌଣସି ସର୍ତ୍ତ ନ ରଖିବା ଲାଗି କଂଗ୍ରେସକୁ ଆହ୍ୱାନ ଦେଇଥିଲେ।
2: अरे मांग चर्चा के दौरान में भी तो आप बोल बोल के मांग रख सकते हैं। आप जब बोलेंगे डिबेट में तो आपको जो कहना है वो आप कह सकते हैं ना, तो डिबेट को कैसे रोक सकते हैं आप, वो चर्चा को ही रोकना चाहते हैं।

0: ତେବେ ଶ୍ରୀ ରିଜିଜୁଙ୍କ ଆହ୍ୱାନ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ, ଫଳରେ ପୀଠାସୀନ ଅଧିକାରୀ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଜି ସକାଳେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା କ୍ଷଣି ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀମାନେ ହଟ୍ଟଗୋଳ ସୃଷ୍ଟି କରିବା ଆରମ୍ଭ କରିଦେଇଥିଲେ। ତେବେ ପ୍ରଶ୍ନକାଳରେ ଅନ୍ୟ କୌଣସି ପ୍ରସଙ୍ଗରେ ଉପସ୍ଥାପନ କରିବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ବିର୍ଲା କହିଥିଲେ। ସେ କହିଥିଲେ ସରକାର ବିରୋଧୀ ସଦସ୍ୟମାନଙ୍କୁ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଥିବା ପୂର୍ବରୁ ଜଣାଇସାରିଛନ୍ତି।
1: सब दलों के साथ बैठकर हम चर्चा करने के लिए सरकार से भी बात करेंगे, सरकार भी चर्चा करने को तैयार है।
0: ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ଅପରାହ୍ନ 3 ତୃତୀୟ ଥର ମୁଲତବୀ ପରେ ଗୃହ ବସିବା କ୍ଷଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ କଂଗ୍ରେସ ନିଟ୍ ଘଟଣାରେ କେବଳ ବିକ୍ଷୋଭ ପ୍ରଦର୍ଶନ କରୁଛି କିନ୍ତୁ ଆଲୋଚନା ଚାହୁଁନାହିଁ। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଗୃହ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା, ଫଳରେ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ପୂର୍ବରୁ ଅପରାହ୍ନ 2 ଗୃହ ପୁନର୍ବାର ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ। ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ବିରୋଧୀ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ। ତେବେ ଗୃହରେ କ୍ରମାଗତ ହଟ୍ଟଗୋଳ ନେଇ କେନ୍ଦ୍ରମନ୍ତ୍ରୀ ତଥା ଗୃହର ନେତା ଜଗତ ପ୍ରକାଶ ନଡ୍ଡା ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଥିଲେ। ଆଜି ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ପରେ ଗୃହର ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରବଳ ବର୍ଷା ଏବଂ ତତ୍ଜନିତ ବିପର୍ଯ୍ୟୟ ଯୋଗୁଁ ଆସାମ, ଅରୁଣାଚଳ ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, କେରଳମ, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହୋଇଥିବା ମୃତ୍ୟୁ ନେଇ ଶୋକ ପ୍ରକାଶ କରିଥିଲେ। ଶ୍ରୀ ରାଧାକୃଷ୍ଣନ କହିଥିଲେ ଏହି ବର୍ଷା ଓ ବନ୍ୟାରେ ବହୁ ଧନସମ୍ପତ୍ତି ନଷ୍ଟ ହୋଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ସରକାର ଏଥିଲାଗି ପ୍ରସ୍ତୁତ ଅଛନ୍ତି। ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଡକ୍ଟର ସିଂହ କହିଛନ୍ତି ଗତ 24 ମଧ୍ୟରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ପ୍ରତିନିଧିଙ୍କୁ ଆଲୋଚନା ଲାଗି 4 ପ୍ରସ୍ତାବ ଦିଆଯାଇଛି। ଆଲୋଚନା ସମୟରେ ସେ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି।
2: सरकार की ओर से क्या के लिए हम हर समय तैयार हैं, सरकार के दरवाजे खुले हैं। दिस इज अ स्टैंडिंग इन्विटेशन टू ऑल आवर यूथ फ्रेंड्स, आप इसी समय भी कभी भी चर्चा करना चाहे, आपकी सुविधा अनुसार हम चर्चा के लिए तैयार है। प्रत्येक विषय को लेकर, आंदोलन के विषय को लेकर के और उसके साथ साथ जुड़े अन्य विषयों को लेकर के भी चर्चा के लिए सरकार तैयार रहेगी और जितना समय चर्चा के लिए लाजिम होगा उतना हम देने को भी तैयार है।
0: ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2 ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୋମାନିଆର ବୁଖାରେଷ୍ଟରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ସେଠାରେ ପହଞ୍ଚିବା ପରେ ତାଙ୍କୁ ରାଜକୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଗସ୍ତ କାଳରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୁସର ଡେନ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନାର୍ଥେ ଆଜି ରୋମାନିଆ ରାଷ୍ଟ୍ରପତି ରାତ୍ରଭୋଜି ଆୟୋଜନ କରିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରମୁଖ କ୍ଷେତ୍ର ସମେତ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି, ଶିକ୍ଷା, ବିଜ୍ଞାନ ଓ ନବସୃଜନ ଆଦି କ୍ଷେତ୍ରରେ ସମ୍ପର୍କ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ସମାଧାନ ଉପରେ ଭାରତ ଗୁରୁତ୍ୱ ପ୍ରଦାନ କରିଛି। ବିଶେଷକରି ଆନ୍ତର୍ଜାତିକ ଜଳମାର୍ଗକୁ ନିରାପଦ ଏବଂ ପ୍ରତିବନ୍ଧକ ମୁକ୍ତ ରଖିବା ଉପରେ ଭାରତ ଗୁରୁତ୍ୱ ଦେଇଛି। ମାନିଲାଠାରେ 21ତମ ପୂର୍ବ ଏସୀୟ ସମ୍ମିଳନୀକୁ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାମୁଦ୍ରିକ ଜଳମାର୍ଗରେ ଜାହାଜ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ କୌଣସି ପ୍ରକାର କ୍ଷମଣୀୟ ନୁହେଁ। ସେ କହିଛନ୍ତି ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି, ତେବେ ଭାରତ ଆଞ୍ଚଳିକ ସ୍ଥିରତା ଏବଂ ମୁକ୍ତ ଓ ବିକଶିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ଶ୍ରୀ ଜୟଶଙ୍କର କହିଛନ୍ତି ମ୍ୟାମାରରେ ଉପୁଜିଥିବା ସମସ୍ୟାର ରାଜନୈତିକ ସମାଧାନକୁ ଭାରତ ସମର୍ଥନ କରୁଛି। ଚଳିତ ବର୍ଷ ଭାରତ 2 ସ୍ୱତନ୍ତ୍ର ପୂର୍ବ ଏସୀୟ ସମ୍ମିଳନୀ ଆୟୋଜନ କରୁଛି। କୋଚିଠାରେ 7ମ ସାମୁଦ୍ରିକ ସୁରକ୍ଷା ସହଯୋଗ ସମ୍ମିଳନୀ ଓ ଲୋଥାଲଠାରେ ସାମୁଦ୍ରିକ ଐତିହ୍ୟ ପର୍ବ ପାଳନ କରିବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ସିକିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁଙ୍ଗ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଷୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚାରିଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ସରକାର ଏବଂ ସିକିମ୍ ସରକାରଙ୍କ ବିଭିନ୍ନ ସଂସ୍ଥା ସାମିଲ ଥିଲେ। ତେବେ ଏହି ଘଟଣାର କାରଣ ଜାଣିବା ଲାଗି ସିକିମ୍ ସରକାରଙ୍କ ପକ୍ଷରୁ ଏକ 4 ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇଛି। ଆସନ୍ତା 15 ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ଲାଗି ସିକିମ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଅବସରରେ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି, ଗତ 90 ବର୍ଷରେ ପ୍ରସାରଣ ବ୍ୟବସ୍ଥାରେ ରେଡିଓରୁ ଟିଭି ଏବଂ ବର୍ତ୍ତମାନ ଡିଜିଟାଲ ପ୍ରସାରଣରେ ପହଞ୍ଚିଛି। ଆକାଶବାଣୀ ସମ୍ବାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ଦ୍ୱିବେଦୀ କହିଛନ୍ତି, ପ୍ରସାର ଭାରତୀ ଭାରତ ଏବଂ ଭାରତ ବାହାରେ ଥିବା ଶ୍ରୋତାମାନଙ୍କ ଲାଗି ମନୋରଞ୍ଜନ, ସୂଚନା ଏବଂ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରି ଚାଲିଛି। ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମ ୱେବ୍ସ ସମ୍ପର୍କରେ ଶ୍ରୀ ଦ୍ୱିବେଦୀ କହିଛନ୍ତି, 1.1 କୋଟିରୁ ଅଧିକ ଲୋକ ଏହି ପ୍ଲାଟଫର୍ମରେ ସାମିଲ ହୋଇଛନ୍ତି ଏବଂ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରସାର ଭାରତୀ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶ୍ରୋତା ଏବଂ ଦର୍ଶକମାନଙ୍କ ଲାଗି କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।
3: ଆଜ ସେ 99 ସାଲ ପହଲେ ପହଲି ବାର ଏକ ଅର୍ଗାନାଇଜ୍ଡ ରେଡିଓ ବ୍ରଡକାଷ୍ଟ ଭାରତ ମେ କିଆ ଗୟା ଜିସେ ହମ ମୁମ୍ବାଇ କେ ନାମ ସେ ଜାନତେ ହୈଁ ଔର ୟେ ଦିନ ହମାରେ ଲିଏ ଏକ ମୌକା ହୈ ଉସ ଦିନ କୋ ୟାଦ କରନେ କା ସ୍ମରଣ କରନେ କା ଔର ସାଥ ହି ସାଥ ପ୍ରସାର ଭାରତୀ କି ତରଫ ସେ ଅପନେ ଆପ କୋ ରାଷ୍ଟ୍ର କେ ପ୍ରତି ଔର ହମାରେ ଶ୍ରୋତାଓଁ ଔର ଦର୍ଶକୋଁ କେ ପ୍ରତି ଅପନେ ମେହନତ କୋ ଅପନେ ଏଫର୍ଟସ କୋ ଦୁବାରା ଡେଡିକେଟ।
0: ମାନବାଧିକାରକୁ ସମ୍ମାନ ଦେଇ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ନିରାପଦ, ସମାବେଶୀ ଏବଂ ସମତୁଲ୍ୟ କ୍ରୀଡ଼ା ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାମନ୍ତ୍ରୀମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କ୍ରୀଡ଼ା ପରିଚାଳନା, କ୍ରୀଡ଼ାବିତ୍ଙ୍କ କଲ୍ୟାଣ ଏବଂ ପ୍ରତିଷ୍ଠାନଗତ ସାମର୍ଥ୍ୟ ବୃଦ୍ଧି ଦିଗରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଖେଲୋ ଇଣ୍ଡିଆ ଭଳି ଯୋଜନାର ଅବତାରଣା କରି ଏ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାର ଏବଂ ଆଣ୍ଟି ଡୋପିଙ୍ଗ ଢାଞ୍ଚା ବିଷୟରେ କହିଛନ୍ତି। ସେ କହିଛନ୍ତି, ତୃଣମୂଳ ସ୍ତରରୁ କ୍ରୀଡ଼ା ନିପୁଣତାର ବିକାଶ କରିବା ଏବଂ ମହିଳାମାନଙ୍କ କ୍ରୀଡ଼ାରେ ଯୋଗଦାନକୁ ଆହୁରି ସଶକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି। ଏଥିରେ 10ଟି କ୍ରୀଡ଼ାରେ 74ଟି ଦେଶର ଖେଳାଳିମାନେ ଭାଗ ନେଉଛନ୍ତି। ପୁରୁଷ କ୍ରିକେଟରେ ଆଜି ହରାରେଠାରେ ଜାରି ରହିଥିବା T20 ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 125 ରନ୍ ସ୍କୋର କରିଛି। ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଜାରି ରଖିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ୍ ଭୁଷୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ସମ୍ବାଦ ଶେଷ ହେଲା।
4: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁବୋଧ ମେହେର, ଉପସ୍ଥାପନା ସତ୍ୟବ୍ରତ ବେହୁରା।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଗ୍ରାମୀଣ ରୋଜଗାର ଯୋଜନା ଅନ୍ତର୍ଗତ ନୂଆ ଆଇନ ବିଭିଜି ରାମଜୀରେ 100 ଦିନ ପରିବର୍ତ୍ତେ 125 ଦିନର ରୋଜଗାର, 15 ଦିନ ମଧ୍ୟରେ କାମ ନ ମିଳିଲେ ବେକାରୀ ଭତ୍ତା, ସାପ୍ତାହିକ ମଜୁରୀ ଏବଂ ବିଳମ୍ବ ହେଲେ କ୍ଷତିପୂରଣର ବ୍ୟବସ୍ଥା ରହିଛି। ବଲାଙ୍ଗୀରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏହାର ଶୁଭାରମ୍ଭ କରି କହିଛନ୍ତି,
5: ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ ଲଞ୍ଚିଂ ପ୍ରୋଗ୍ରାମଟା ଆମେ କରିଥିଲୁ। ଏଇ ଭିତରେ ଆମ୍ଲିକ ରିପ୍ରେଜେଣ୍ଟେଟିଭ, ଅଲ୍ ବ୍ଲକ ଲେଭେଲ ଅଫିସିଆଲ, CDO, ଜିଲ୍ଲା ପରିଷଦ, DFO, ଲାଇନ୍ ଡିପାର୍ଟମେଣ୍ଟ ଅଫିସର ସମସ୍ତେ ପ୍ରେଜେଣ୍ଟ ଥିଲେ। ତୋ ଏହାଦ୍ୱାରା ଆଜି ଆମ ଜିଲ୍ଲାରେ ସ୍କିମ୍ ଇମ୍ପ୍ଲିମେଣ୍ଟେସନଟା ଷ୍ଟାର୍ଟ ହେବ। ଏଇ ଭିତରେ 4ଟା ମେନ୍ କ୍ୟାଟାଗରିଜ୍ ରହୁଛି, ଆଉ ଟୋଟାଲ 318 ନମ୍ବର ଅଫ୍ ପ୍ରୋଜେକ୍ଟସ୍ରେ ଲିଷ୍ଟ ଅଛି। ସେଇ 4ଟା କ୍ୟାଟାଗରି ଭିତରେ ଆମର ଫାର୍ଷ୍ଟ ରହୁଛି ଯେଉଁ କ୍ଲାଇମେଟ୍ ରିଜିଲିଏନ୍ସ ଗୋଟେ ରହୁଛି, ତାପରେ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଗୋଟେ ରହୁଛି, ୱାଟର ସେକ୍ୟୁରିଟି ରହୁଛି, ଆଉ ରୁରାଲ ଇନଫ୍ରାଷ୍ଟ୍ରକ୍ଚର। ତ ଏଇଟା ଆମ ଜିଲ୍ଲା ପାଇଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ସ୍କିମ୍ଟା। ଆମେ ସମସ୍ତେ ଜାଣୁଛୁ ଆମ ଜିଲ୍ଲାରେ ମାଇଗ୍ରେସନ୍ ପ୍ରୋନ୍ ବ୍ଲକ୍ସ ବି ଅଛି, ତ ସେଇଠି ଲାଇଭଲିହୁଡ଼୍ରେ କେମିତି ପ୍ରୋଭିଜନ୍ ହେବ ସେଇଟା ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଇମ୍ପୋର୍ଟାଣ୍ଟ ଏହାର ନେକ୍ସଟ ଫିଚର ରହୁଛି ଏଆଇ ବେସ୍ଡ ପ୍ଲାନିଂଟା ବି ହେଉଛି ଜିଓ ସ୍ପେସିଆଲ ମତଲବ ଆମର ଯେଉଁ ଲୋକାଲ ଲ୍ୟାଣ୍ଡଫର୍ମସ ଅଛି ୟା ଲୋକାଲ କ୍ଲାଇମେଟ ୱେଦର ତାକୁ ସବୁକୁ ଏଇ ଭିତରେ ଇନକ୍ଲୁଡ଼ କରାହେଇଛି ଆଉ ପାର୍ଟିସିପେଟରି ଆପ୍ରୋଚରେ ଏ ସ୍କିମ୍ ଇମ୍ପ୍ଲିମେଣ୍ଟେସନଟା ହେବ ଷ୍ଟାର୍ଟିଂ ଫ୍ରମ୍ ଗ୍ରାମ ପଞ୍ଚାୟତ ଲେବଲ ଟୁ ଅପ୍ ଟୁ ନ୍ୟାସନାଲ ଲେବଲ ଏଇଟା ଗୋଟେ ଆମର ସବୁବେଳେ ଇଣ୍ଟିଗ୍ରେଟେଡ୍ ପ୍ଲାନିଂ ଆପ୍ରୋଚଟା ଆମେ କରୁଛୁ।
0: ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର

0: ଦ୍ୱାରପାଳ ପୂଜା ଏବଂ ପ୍ରଭୁଙ୍କ ନିକଟରେ ସ୍ୱାଦିଷ୍ଟ ଖେଚୁଡ଼ି ଭୋଗ ସମର୍ପଣ କରାଯାଇଥିଲା। ଏହାପରେ ଜୟ ଜଗନ୍ନାଥ ଧ୍ୱନି ଘଣ୍ଟ କାହାଳୀ ଓ ଶଙ୍ଖନାଦ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ହୃଦୟସ୍ପର୍ଶୀ ପହଣି ବିଜୟ ନୀତି ସମ୍ପନ୍ନ ହୋଇଥିଲା। ଜନସାଧାରଣଙ୍କ ସୁବିଧା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ସମ୍ଭାଳିବା ପାଇଁ ପୋଲିସ ବଳ ମୁତୟନ କରାଯାଇଥିଲା।
1: ଲୁଇସିଙ୍ଗା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶିଶୁ ପୋଷଣ, ଆଧୁନିକ ଶିକ୍ଷା ଓ ପୋଷଣ ନିରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି,
2: ଆମେ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ବହୁତ ଗୁରୁତ୍ୱ ଦେଇଛୁ ଏବଂ ଆଗରୁ ପୋଷଣ ବାଟିକା କାର୍ଯ୍ୟକ୍ରମ ମାଧ୍ୟମରେ ତାପରେ ଗୋଟେ ସକ୍ଷମ ଅଙ୍ଗନବାଡ଼ିର ପରିକଳ୍ପନା କରାହେଇଛି, ଯେଉଁଥିରେ କି ଆଉ ଟିକେ ପିଲାମାନଙ୍କୁ ଖେଳନା କଥା ହଉ, ଖାଇବା କଥା ହଉ, ଶୁଦ୍ଧ ପାନୀୟ ଜଳ ଦେବା କଥା ହଉ, ପୋଷଣ ବାଟିକା ଗୋଟେ ତିଆରି କରାହେବ, ଯେଉଁଥିରେ କି କଦଳୀ ଗଛ ଥିବ, ଆମ୍ବ ଗଛ ଥିବ, ପିଲାମାନଙ୍କୁ ଆଉ ଟିକେ ଭଲ ପରିବେଶ ଦିଆହେବ, ସେଥିପାଇଁ ଗୋଟେ ସୁବ୍ୟବସ୍ଥା କରାହେଇଛି। ଆଉ ସରକାରଙ୍କ ତରଫରୁ ଗୋଟେ ଏବେ ଅଙ୍ଗନବାଡ଼ି ଦିଦିମାନଙ୍କୁ ନୂଆ ମୋବାଇଲ ମଧ୍ୟ ଦିଆହେଇଛି। ମାଲନ୍ୟୁଟ୍ରିସନ୍ର ଇସ୍ୟୁକୁ ପୋଷଣକୁ ତାକୁ ଟ୍ରେକିଂ କରାଯାଇପାରିବ, କେଉଁଭଳିଆ ଖାଦ୍ୟ ଦିଆଯାଉଛି ଏବଂ ଆଗାମୀ ଦିନରେ ଗୋଟେ ସୁସ୍ଥ ଓଡ଼ିଶା ଗଠନ କରିବା ପାଇଁ, ବିକଶିତ ଭାରତ ଗଠନ କରିବା ପାଇଁ ଆମର ପିଲାମାନଙ୍କୁ ମାନେ ଅଙ୍ଗନବାଡ଼ିକୁ ଆସୁଛନ୍ତି ତାଙ୍କୁ ଆମେ ସୁସ୍ଥ କରିବା।
1: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ବଲାଙ୍ଗୀରରେ ପୋଲିସ ଅଧିକାରୀମାନଙ୍କୁ ଶପଥପାଠ କରାଯାଇଛି। ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, ଆଗାମୀ 3 ବର୍ଷ ମଧ୍ୟରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ। ଜବତ ହୋଇଥିବା ପ୍ରାୟ 120 ଟଙ୍କାର ଗଞ୍ଜେଇ ମଧ୍ୟ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଅମୃତ ଭାରତ ଷ୍ଟେସନ ଯୋଜନାରେ ପ୍ରାୟ 20 କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଧୁନିକ ଯାତ୍ରୀ ସୁବିଧା ସହ ଷ୍ଟେସନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜନପ୍ରତିନିଧି ଓ ରେଳ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ। ପାଟନାଗଡ଼ରେ ରାଜ୍ୟସ୍ତରୀୟ ତାଳ ତୈଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ତାଳ ତୈଳ ଚାଷ ବୃଦ୍ଧି ଦ୍ୱାରା ଚାଷୀଙ୍କ ଆୟ ବଢ଼ିବା ସହ ବିଦେଶରୁ ତୈଳ ଆମଦାନୀ ହ୍ରାସ ପାଇବ ବୋଲି କହିଛନ୍ତି। ଲୁଇସିଂହାରେ ଏକ ପେଡ୍ ମାକେନାମ ଏବଂ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ବେଳେ ସିଂହାଣିମୁଣ୍ଡା ରାଜସ୍ୱ ମେଳାରେ 90 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଓ 20 ଜଣଙ୍କୁ ଘରଡିଓ ପଟ୍ଟା ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ।
3: ଜିଲ୍ଲା ହାଲଚାଲରେ ଶୁଣିଲେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ।
4: ଶ୍ରୋତାବନ୍ଧୁ, ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
5: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
6: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରି, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମ ଅଟେ ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୂରା କରିପାରିବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଗୋଟିଏ ଗୋଟେ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ। ଧନ୍ୟବାଦ।
5: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା

0: ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ଶୁଣିବେ ଖରିଫ ଧାନ, ଲାଉ ଓ କାକୁଡ଼ି ଚାଷ ସମ୍ପର୍କରେ ମହିଳା ଅଗ୍ରଣୀ ଚାଷୀ ସୁଲୋଚନା ଏକାଙ୍କ ସହ ଏକ ସାକ୍ଷାତକାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌଭାଗ୍ୟ ହରିପାଲ ଏବଂ ରବୀନ୍ଦ୍ର କିଷାନ। ଶୁଣିବା କାର୍ଯ୍ୟକ୍ରମ କିଷାନ ବାଣୀ।

0: ସମାରୁ ଭାଇ
1: ଜୁହାର ଜୁହାର ସୁକୃତ ଦା
0: ହଇଗା ଜୁହାର
1: ବୋଇଲେ ତମେ ଇଥର ଜଲ୍ଦି ପଲେଇ ଆଇଛ ତ ବୈଠକି କେ
0: ହଇଗା ଯେବେଠୁ ଯତ୍ରା ମାନେ ଚାଲିଛେ ନି
1: ହଇ
0: ବୋଇଲେ ବାହାରେ ବୁଲୁ ବୁଲୁ ବୈଠକି କେ ପାର
1: ହେଲା ଜି
0: ହଁ
1: ହେଲେ ଦାଦା
0: ହଇଗା
1: ଯେଉଁଗା ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ବି ଜୁହାର ଭେଟ କରିଦମା
0: ନିହାତି ନିହାତି ବୋଇଲେ ଚାଷୀ ଭାଇ ଭଉଣୀ ମାନେ ଆପଣ ମାନକେ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ମାନେ ସ୍ୱାଗତ ଆରୁ
1: ଜୁହାର ଆରୁ ଚାଷୀ ଭାଇ ଭଉଣୀ ମାନେ ଆମର ଏଇ କିଷାନ ବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇସି
0: ହଇଗା ହଇ ହେଲେ ସମାରୁ
1: ହଁ ଦାଦା
0: ଯେତେ ଯାହେଲେ ବି ଗା ଏଲିନ କଥା କହି ତ ଡରେ ଡୁରା ଦେଲେନି ସିଆଡ଼େ
1: ହଏ ତ
0: ମଝି ମଝିରେ ଟିକେ ବର୍ଷା ମାନେ ଆସୁଛେ ନି ବୋଇଲେ ଆଶା ଭରସା ଟିକେ ଜାଗି ରହିଛେ ଗା
1: ହଏ ଗା ହେତିର୍ ଲାଗି ତମେ ଟିକେ ଏଇଟା ଭିଜି ଯାଇଛେ ବୋଲ
0: ହଇ ସିଆଡ଼ୁ ଆସିଲି ପରେ ଏଇ ମୋର ଯାତ୍ରା ଦେଖା ତ ଦେଖୁଛ ସବୁଦିନେ ଟିକେ ନାଚ ଗୀତ ମୋର ନି ହେବା ଆରୁ କେନେ ମିଠା ପିଠା ଟିକେ ନି ହେବା ନି ବନେନୁ
1: ଭଲ କଥା ଗା ଏନ୍ତା ଲାଗି ରହିଥିବାର କଥା ନେଇ କେ
0: ହଇ ଦେଖୁଛ ଦିନ ଦୁନିଆଟା ଦୁଇ ଦିନର କେନ୍ ପାଇନ୍ ଫୁଟକା ବାଗି ରାହେ
1: ହଏ ତ
0: ବୋଇଲେ ନିଜର କାମକେ କରବାର ଅଛି ଆରୁ ହସି ମଜା କରିକି ରହିବାର ଅଛି ଆର୍ ଇ ଗାଁ ଘରେ ମୁଁ ଫୁଲାଫୁଲି କରବ ଯେ କେତେ ଦିନ ଗା ତୁମେ ମୁକେ ବାଢ଼ୁଛ କି ମୁଇଁ ତୁମକେ ବାଢ଼ୁଛେ କଥା ପଦେ ଯେନ୍ଟା ଅଛେ ନି ହେଇନେ ସବୁ ସୁରଷ୍ଟା ଅଛେ
1: ଠିକ କଥାଟେ କହିଲ ଗା ଇ ଭଳିଆ ତ ସଂସାର
0: ହଇ ବୋଇଲେ ଇନେ ଆରୁ କାଁଟା ଅଛେ ଆମେ କାଁଟା ନେଇକିରି ଜିମା ଯେ ନି ହେଲେ ନି କାଏଁ
1: ହଏ ହଏ ହେଲେ ଦାଦା
0: ହଁ ହଁ
1: ଇହାଛି ଯେନ୍ ଟିକେ ଟିକେ ବର୍ଷା ପଡ଼ି ବସ୍ଲାନ ଆର୍ ମଝିରେ ମଝିରେ ବନେକରି ବି କେତେବେଳେ କେତେବେଳେ ହଉଛି
0: ହଇଗା ହଇ
1: ବୋଇଲେ ଆମେ ତ ଘରେ ଦ୍ୱାରେ ଯେନ୍ ରହୁଛୁ
0: ହଇ
1: କେତେ ପ୍ରକାର ଜିନିଷ ବାହାରେ ଆଖେ ପାଖେ ପକେଇ ରଖୁଛୁ କେନ କେନ ହାଣ୍ଡିଟେ କେନ କେନ ମାଠିଆଟେ ଖରାପଟା ଗା
0: ହଇ ହେନ୍ତା ତ ଘର ପିଛାଲେ ନି ପଡ଼ବା କାଏଁ ହେନ୍ତା ତ ଜମା ଜମି ପଡ଼ିଥିସିନ ସିଆଡ଼େ ଆଉ
1: ହେଲେ ଦାଦା ସେଥିରେ ଏଇ ବର୍ଷା ପାନ ରହିକରି ତମେ ତ ଜାଣିଛ ମଶା କେନ୍ତା ଉତ୍ପାଦ ମଚାସନ୍ ଯେ ପାନି ଥି
0: ହଇଗା ଇ ଠହରଲା ପାନି ନି କାଏଁ
1: ହଇ
0: ଆରୁ ଯେନ୍ ହିସାବରେ ଇ କଚରା କୁଚୁରି କରି ପକେଇଥିବ ନି ହେନେ ବଢ଼ିଆ ରହିଥିସନ୍ ଅନ୍ଧ୍ରିଆ ଜାଗା ମାନ୍କେ
1: ବିଲକୁଲ ଯେ ଆରୁ ଯେତେ ବର୍ଷା ହେଲେ ବି ଆମେ କୁଲର ଯେନ୍ ବ୍ୟବହାର କରୁଛୁ ସେଥି ବି ତ ପାନି ଅହର ଆମେ ଭରୁଛୁ
0: ଠିକ କହିଲ ସମାରୁ
1: ସେତାକେ ଟିକେ ଟିକେ ମଝି ମଝି ବଦଲାବାର କଥା
0: ସତେ ତ ଆରେ ଇ କଲିଆ ଲୋକମାନଙ୍କେ ତ ସହି ନେଇ ପାରବାର ଗା ମଶା ମାନେ ମୁଖେ ତ କୁଦେ କୁଦେ କିରି ଚାବୁଛନ୍
1: ନେଇ ଗା କଲିଆ ବୋଲିକି ନେଇ ସେ ହେଟା ଗୁଟେ ତାଙ୍କର କାଣା ବ୍ଲଡ଼ ଗ୍ରୁପକେ ନେଇକିରି ହେସି କି ହେନ୍ତା କାଣା ବୋଲି ଶୁନିଛେ
0: ହଇ ମୋର ବ୍ଲଡ଼ ଗ୍ରୁପଟା ଠିକ ତାଙ୍କେ ସୁଟ କରୁଥିବା ଖାଇବାର ପିଇବା ଲାଗି ବୋଧେ ନି ତାଙ୍କେ ପୁରା ଭୋଜି ଭାତ ଭାଗି ଲାଗୁଥିବା ବୋଧେ
1: ନେଇ ଗା ହେନ୍ତା କଥା ନେଇ ସେ ହେଲେ ଆମେ କାଁ କରୁଛୁ ନି ଆମର ଯେନ୍ ଆଖେପାଖେ ଅସନା କରିକିରି ରଖୁଛୁ ବୋଲିକିରି ମଶା ବଢ଼ୁଛି ଆର୍ ଆମକୁ ଚାବୁଛି
0: ହଇ ହଇ ହେଟା ତ ଆଏ ବୋଇଲେ ତାଙ୍କେ ବି ସେନ୍ତା ଯୋଗ ପାଗ ଆମେ ନି ରଖବାର କଥା ନେଇ କାଏଁ
1: ହଇ
0: ସେ କେନ୍ତା ବଂଶ ବିସ୍ତାର କରବା କାଏଁ ଆରୁ ବଢ଼ବା ସିଏ ଆରୁ ଦେଖୁଛ ଇ ଛୋଟ ଛୋଟ ଛୁଆମାନେ ଅଛନ୍ ସ୍କୁଲ ଗଲା ଛୁଆମାନେ ଯେନେ ପଢ଼ି ଲେଖି ବସୁଥିବେ କେନେ ମଶାମାନଙ୍କେ ପିଟବେ କି ଖୁଜେଇ ହେବେ କି ପାଠ ପଢ଼ବେ ହେଲେ ଆମେ ସିନା କେନେ କାମ ଧାମ ନି ବସିଛୁ ଯେ ଧୁକି ଧୁକା ହେମାକେ ତାକେ ଭଗାମା
1: ହଏ
0: ବୋଇଲେ ନିହାତି ଆମେ ତାର ଯତ୍ନ ପାତନ କରବାର କଥା ଯେ କେନ୍ତା ଇ ମଶା ପ୍ରାଦୁର୍ଭାବନୁ ଆମେ ବଞ୍ଚି ରହେମା ଦେଖୁଛୁ ଆଜିକାଲି ସେ ଡେଙ୍ଗୁରେ ଆଉ ରକମ ରକମ ଇ ବେମାର ସେମାର ମାନେ ବାହାରୁଛି
1: ହଏ ଗା
0: ବୋଲେ କେତେବେଳେ କେନ୍ କଥା ଘଟିଯିବା ନି କାଏଁ
1: ହଏ ହଏ
0: ଆରୁ ଇତାର ଲାଗି ଆମର ଯେନ୍ ଘର ଆସେପାଶେ ଅଛେ କି ଇ ଝାଡ଼ ଝୁଡ଼ ଯେନ୍ଟା ଅଛେ ନି ସବୁ ମାନକେ ହଟାମା ଗା
1: ହଏ ଗା ଠିକ କହୁଛ ଇ ଭଳିଆ ନିହାତି ଆମେ କରମା
0: ହେଲେ କାନ କିଛି ଗୋଟେ ହେବାନି କାଏଁ
1: ହଏ ତ ହେଲେ ଦାଦା
0: ହଇ ସମାରୁ
1: ବର୍ଷା ତ ପଡ଼ି ବସିଲା ବୋଇଲେ କ୍ଷେତ କଲାର କାମ ତ ଇହା ଯେନ୍ ଆରମ୍ଭ ହେଇଗଲା
0: ନିହାତି ନିହାତି ହେଲେ ଦେଖମା ଗା ସବୁ ବଛର ଯଦି ଆମେ ଇ ରାସାୟନିକ ସାର ମାନକେ ପ୍ରୟୋଗ କରୁଛେ ବୋଇଲେ
1: ହଇ
0: କ୍ଷେତ ବାହାରକେ ଭିତରେ ନିଶ୍ୱାସ ମାରି ଦେମା ଗା
1: ବିଲକୁଲ ଠିକ କହିଲ ଗା
0: ଇ ଜୈବିକ ହିସାବରେ ଚାଷବାସ କରମା କି ଜୈବିକ ସାର ମାନକେ ଦେମା ହେଲେ ସିଏ ବି ମାଟି ତାର ଚେହେରା ମାନେ ବି ତ ଆମେ ବଚେଇକି ରଖମା ବୋଲି କାନୁ
1: ହଏ ତ
0: ହେଲେ ସିନା ସେମାନେ ବି ଖିଲି ଖିଲେଇକି ରହେମେ ଆଉ ଭଲ ଭଲ ଖାନ ପାନ ମାନକେ ଆମକେ ଅମଲ କରବାର ଲାଗି ଦେମେ ବୋଇଲେ ଆମରି ହାତେ ଅଛେ ଗା ଆମେ କେନ୍ତା କର୍ମା ତାକେ ଆରୁ କେନ୍ତା ଯତ୍ନ ମାଜି
1: ଠିକ କହିଲ ଗା ଆର୍ ଆଜିକାଲି ଯେନ୍ ଶାରଦିଆ ଚାଷ ହଉଛି ସେଟା ଖାଲି ଦିଶୁଛେ ସିନା ସେଟା ଟିକେ ବଢ଼ିଗଲା କି କାଣା ବୋଲିଆ
0: ଓଇ ଦିଶିଲେ କି ବଢ଼ିଲେ କାଁ କରବ ଏନୁ ଯେନ୍ ଆମେ ବଡ଼େ ବଡ଼େ ରୋଗ ମାନକେ ବି ତ ବୋହୁଛୁ ଜାଣିନି ପାରବାର
1: ବିଲକୁଲ ଠିକ କହିଲ ଗା, ହେତିର୍ ଲାଗି ଯିଏ କୌଣସି ନିଶା ନେଇ କଲା ଲୋକ ବି ଆଜିକାଲି ରୋଗ ବେମାର ହଉଛି
0: ହେଇପରେ ବୋଲି ଆମେ ଯେନ୍ ପ୍ରାକୃତିକ ଖାରା ମାନକେ ଖାଇମା ସେନୁ ଯେନ୍ ଆମକେ ଦେହ ମାନେ ଲାଗୁଥିଲା ଆରୁ ଇ ଯେନ୍ ଖାଇମା ଯେନ୍ ଇ ସାରଦିଆ ଖାନା ମାନକେ
1: ହଇ
0: ବୋଲେ ଔଷଧୀୟ ତତ୍ତ୍ୱ ଯେନ୍ଟା ଅଛେ ସେଟା ଯଦି ଆମର ଦେହ ପାଇଁ ମାନକେ ଧୀରେ ଧୀରେ ନସବା କାହାର ଦେହ କେନ୍ତା ଅଛେ ନି କାଏଁ
1: କହି ନାଇଁ ହୁଏ
0: ବୋଇଲେ ସେନେ ବି ତ ଆମକେ ଖୁଆଇ ଦେବା ଆଉ ଯେନ୍ ପଇସା ପତର କମେଇଥିମା ଆଉ ସେନେ ଆମେ ତାକେ ଲଗାମା ବୋଲେ ଦେଖୁଛ ଆମର ଯେନ୍ ସ୍ୱାସ୍ଥ୍ୟ ହିଁ ସମ୍ପଦ କଥା ପଡ଼ିଛେ
1: ହଏ
0: ଯେତେ ପଇସା ପତର ଲାଖ ଲାଖ କମାଲେ ବି ଯଦି ଆମର ଦେହ ପାଇଁ ଭଲ ନି ରହିବା ବୋଲେ ନା ସେ ପଇସା ଆମର କିଛି କାମରେ ଆସିବା ନା ଖାଲି ଡାକ୍ତରଖାନା ମାନକେ ନେଇକିରି ଜମା ଦେମା ହେଠି
1: ବିଲକୁଲ ଠିକ କହିଲଗା ନିଜର ପୁଞ୍ଜି ନେଇକରି ଯଦି ଆମେ ସେନ ଜମା ଦେମା ବୋଲେ ଆମେ ଆର କମେଇକରି କାଣା ଲାଭ ନେଇ କେ
0: ହଇ ବୋଲେ ନିହାତି ଚାଷବାସରେ ଆମେ ଦେଖମା ଯେ ଆମର କ୍ଷେତ ମାନକେ ବଚେଇକିରି ଚଲବାର ଅଛି ଆର ଆମର ସରକାର ତ ଯୋଜନା ବି ରଖିଦେଇଛନ୍ ନିହାତି ଯେନ୍ତା କ୍ଷେତ ବଚାଓ ଅଭିଯାନ ଆରୁ ସବୁବେଳେ ସଚେତନା କରଉଛନ୍
1: ହଏ ତ
0: ବୋଲେ ଆମେ ବି ସେ କଥା ମାନକେ ପକେଇଛୁ
1: ବୋଲେ ଜୈବିକ ସାର ନିହାତି ଆମେ ବ୍ୟବହାର କରବାର କଥା ନେଇ କେ
0: ହଇ ଆରୁ ଯେନ୍ତାକି ଆମର ଚାଷବାସ କରୁଛୁ ଆରୁ ଦେଖୁଛ ଇହାଦେ ଯେନ୍ତା ବର୍ଷା ପାଣିର ଠିକ ଠିକ ନା ଜଣା ପଡ଼ବାର ନାହିଁ କେତେବେଳେ କେନ୍ କଥା ଘଟିଯିବା
1: ଆରୁ ଦାଦା ମୁଇଁ ଶୁଣିଥିଲି ଏଥର ଟିକେ କମ୍ ବର୍ଷା ହେବା ବୋଲି ଶୁଣାଯାଉଛି
0: ହଇ ହେଇଟା ନା କଥା ହେ ବୋଲେ ନିଜକେ ଆଗରୁ କାଁ ଯେ ଯୁଗି ରଖିକରି ଯେନ୍ ଟିକେ ରହୁଛେ ବର୍ଷା ମାନେ ହେଉଛି ବୋଇଲେ ସେ ବର୍ଷା ପାଣିରେ କେନ୍ତା ଆମେ ବଚେଇକି ରଖମା ଆର୍ ଚାଷବାସରେ ଲଗାମା ଇ ଆମର ପରେ ରେନ୍ ୱାଟର ହାରଭେଷ୍ଟ ବାଲା କଥା ପଡ଼ିଛି
1: ହଏ ଗା ଠିକ କହିଲ ବୋଇଲେ ଯେତେ ବର୍ଷା ପାଣି ଯେନ୍ ନେଇ ରହୁଛି କେଁ ସେଟାକେ ଆମେ ବୁହିବା ଲାଗି ନେଇ ଦେମା ନେଇ କାଁ
0: ହଇ
1: ଗୋଟେ ଉପାୟ କରିକରି କେନ କୁଣ୍ଡ ବନେଇକରି ହେଲା କି କେନ ଗଛଖୁଟ ଲଗେଇକରି ବି ଆମେ ମାଟି ଭିତରକେ ଭେଦାମା ବୋଇଲେ ସେ ମାଟି ଭିତରେ ପାଣିଟା ଜମା ହେବା ନେଇ କେଁ
0: ହଇ ଆର୍ ଆମର ସରକାର ତ ସବୁବେଳେ ଚିନ୍ତା କରୁଛନ୍ ତାଙ୍କର 56 ଇଞ୍ଚର ଛାତିକେ ଚଉଡ଼ା କରିକି ଚାଲୁଛନ୍ ଯେ ମୁଇଁ ଆମର ଗାଁ ଘରର ଲୋକ ଆମର ଚାଷୀବାସୀ ଲୋକ କି ଆମର ଦେଶ ଦୁନିଆର ଲୋକ ଲାଗି ମୁଇଁ କିଛି ଭଲ କରୁଛେ ଆର୍ ସେତାର ସଦୁପଯୋଗ ଯଦି ଆମେ କରିନି ପାର୍ମା ବୋଇଲେ କେନ୍ତା ହେବା କହ ତ ତାଙ୍କର ତ ଯୋଜନା ଉପରେ ଯୋଜନା ଆମର ଚାଷ କରବାର ମୂଳ ଠୁ ନେଇକିରି ଅମଲ କରବାର ତକ
1: ହଏ ହଏ
0: ଆରୁ ଇଆଡ଼େ ଲୋକ ଜନ୍ମ ହେଲାଠୁ ତାର ମରଣ ତକ କେତେ ଗୁଡ଼େ ଯୋଜନା ନି କାଏଁ
1: ବୋଲେ 12 ବରଷ ଠିକ 12 ଠିକ କେତେଟା ଶୂନ ଲାଗିଥିବା ଯୋଜନା ମାନେ ଯେ କହି ନେଇ ହୁଏ ନ
0: ହେଇଟା ପରେ ସେ ଯଦି ଭାବୁଛନ୍ କି ଆମର ଲୋକ ବାକ ଲାଗି ମୁଇଁ ଭଲ କରିପାରୁଛେ ଆଉ ଭଲ କରୁଛେ ବୋଇଲେ ଆମର ସରକାର ଯଦି ପାଦେ କଢ଼େଇକିରି ଆମର ଲାଗି ଏତେ ଚିନ୍ତା କରୁଛନ୍ ବୋଇଲେ ଆମେ ବି ତାର ସଦୁପଯୋଗଟା ନେବାର କଥା ନିହାତି ନି କାଏଁ
1: ହଏ ହଏ ହେଲେ ଦାଦା
0: ହଁ ହଁ
1: ଚାଷବାସ ତ ଆମେ କରୁଛୁ ବି ଆର କର୍ମା ବି
0: ହଏ ହଏ
1: ହେଲେ ଚାଷବାସ ଖାଲି କରିଦେଇଥିମା ଆର ସେତାର ବି ଯଦି ଆମେ କୌଣସି ଯେନ୍ତା କ୍ୱେଶ୍ଚନ୍ ନେଇ କେ ପ୍ରିକୋସନ୍ ବୋଲେ ତାର ଯଦି କିଛି ଅସୁବିଧା ହେଲା ବେଲେ ସେତାକେ ରଖବାର୍ ଲାଗି ବି ବ୍ୟବସ୍ଥା ଆମେ ନିହାତି କରବାର କଥା
0: ନିହାତି ସବୁର ଚିନ୍ତା ଯଦି ଆଗରୁ ନି କର୍ମା କି ଫୁକି ଫୁକି ନି ଚଲ୍ମା ବୋଲେ ମହା ମୁସ୍କିଲ ଆଏ
1: ଇ ଯୁଗେ ନେଇ କେ
0: ହଇ ବୋଇଲେ ଯେନ୍ତା ଆମେ ଚାଷବାସ କରୁଛୁ ଇହାଦେ ତା ଲାଗି ତ ଆମର ଅଛି ଯେ ଫସଲ ବୀମା ଯୋଜନା ମାନେ ବି
1: ହଏ
0: ହେଲେ ଚାଷଟା ହେବା କି ନି ହେବା ନି ହେବା କହି ତ ଆମେ ନି ଭାବୁନ
1: ନାଇଁ
0: ନିହାତି ଆମେ ଚାଷ କରିଥିମା ବୋଲେ କେନ୍ କିଛି ଗୋଟେ ଚିନ୍ତା କର୍ମା
1: ହଏ ତ
0: ଆଉ ତା ଲାଗି ଆମର ସରକାର ଯଦି ରଖିଦେଇଛନ୍ କି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା
1: ହଏ
0: ବୋଲେ ଆମକେ ଡରବାର କାଁଟା ଅଛି
1: ବିଲକୁଲ ବେଫିକର ଚାଷ କରବାର ଅଛି ନେଇ କେ
0: ହଇ ଆର ଏନ୍ତା ତ ଦେଖୁଛେ ପୁରା ସ୍ମାର୍ଟ ଚାଷ

0: ଆମେ ହେଇଗଲାନ।
1: ବିଲକୁଲ
0: ଆଗରୁ ନୁ ଆମକୁ ସବୁବେଳେ ମିଳିଯାଉଛେ ପାନ ପାଗର କଥା, ଫିର କେନ୍ତା ବିକ୍ରି ବଟା କର୍ମା, ତାର ତ ଆଗରୁ MSP ଦର ବି ରହୁଛି ନିକେ।
1: ହଏ ହଏ ହଏ
0: ବୋଇଲେ କେତେ କମାମା କେତେ ରଖମା, କେନ୍ ହିସାବରେ ଚାଷ କର୍ମା, ଆମରି ହାତେ ଅଛି
1: ବୋଲେ ଆମେ ହିଁ ଆମର ଭବିଷ୍ୟତ କେ ନିଜେ ବନାମା ନାଇଁ କେଁ।
0: ହଇ
1: ହେଲେ ଦାଦା,
0: ହଇ ସମାରୁ
1: ବନେ କଥା ଦିରା ହେଇଦେଲାନ ଭଳିଆ ଲାଗୁଛେ ଗା।
0: ଲାଗୁଛେ ଗା ଲାଗୁଛେ।
1: ହେଲେ ଯେଉଁ ଗା ବୈଠକିନ ତ ଆର ବି କଥା ମାନେ ରହିଲାନ, ସିଆଡ଼କେ ବି ଟିକେ ନଜର କରୁଁ।
0: ନିହାତି ନିହାତି
1: ବୋଇଲେ ଯେଉଁ ପହଲା କରି ଜଣେ ନାନୀ ହେରକର ତାଙ୍କର ଚାଷବାସର କଥା ଶୁନମା।
0: ହଇ ବଢ଼ିଆ ହେବା ଗା, ଆଜିକାଲି ତ କେହି କମ୍ ନୁହଁ ନି କାଏଁ।
1: ବିଲକୁଲ ଜି,
0: ନାନୀ କି ହେଉ କି ଆମର ଭାଇମାନେ ବି ହେଉ ନି କାଏଁ।
1: ହଇ ଯେ ନାନୀ ମାନେ ଆଜିକାଲି ଟିକେ ବଢ଼ିଗଲେ ନ
0: ହେଇଟା ଆଜ୍ଞା। ବୋଇଲେ ଶୁଣୁଗା ତାଙ୍କର କଥାକେ ମଜା ଆସିଯିବା, ତୁମେ ବସିକିରି କଥା ହବ ନି କାଏଁ।
1: ହଏ ହଏ ଚାଷୀ ଭାଇ ବହିନ ମାନେ, ଆଜିକା ଆମର ସାଙ୍ଗେ ଜଣେ ଅଗ୍ରଣୀ ମହିଳା ଚାଷୀ ଅଛନ୍, ଯାହାଙ୍କର ନାଁ ହଉଛେ ସୁଲୋଚନା ଏକା। ଆଉ ଏ ନାନୀ ଆମର ଖୁଡ଼ଗା ଗାଁରାନ୍, ଯେନ୍ଟାକି ଆମର ନୂଆଗାଁ ବ୍ଲକରେ ପଡ଼ୁଛେ। ତ କିଛି କଥାବାର୍ତ୍ତା ହେବାର ଆଗରୁ ବା ଆଲୋଚନା କରବାର ଆଗରୁ ଯେଉଁ ତାଙ୍କୁ ଆମର କାର୍ଯ୍ୟକ୍ରମନ ସ୍ୱାଗତ କର୍ମା। ନାନୀ ଜୁହାର ଆରୁ ସ୍ୱାଗତ ଆମର କାର୍ଯ୍ୟକ୍ରମନ।
2: ଜୁହାର।
1: ତ ବର୍ତ୍ତମାନ ତ ବର୍ଷା ଦିନ ଆରମ୍ଭ ହେଇଗଲା, ବୋଇଲେ ବର୍ଷା ଦିନିଆ ଚାଷ ମାନେ ବହୁତ କିଛି ରହିଛେ। ଚାଷୀ ଭାଇ ବହିନ ମାନେ ବର୍ଷା ପଡ଼ିଲେ ଟିକେ ଚାଷ କର୍ମୁ ବୋଲି ଚିନ୍ତା କରସନ୍, ଖାସ କରି ଏହା ଯେନ୍ ଧାନ ଚାଷ ଗୁଡ଼ା ଆରମ୍ଭ ହେଲାନ। ତ ଆପଣମାନେ ଆରମ୍ଭ କଲେ ନ କିନି?
2: ଧାନ ମାଟି ପ୍ରସ୍ତୁତି କରିଛୁ, ହଲ କରିଛୁ, ଆଉ ଚାଲିତି ହେଇଛେ ଯେ ପଲ୍ହା ନାଇଁ ପକେଇଛୁ ଏକାଥରେ ବର୍ଷା ଆସିଲା ବେଲେ।
1: ତ ଏଥର କେନ୍ କେନ୍ କିସମର ବିହନ ସବୁ ବାଛିଛନ୍?
2: ଧାନ, ଧନିଆ ଆଉ ପୂଜା।
1: ଧନିଆ ଆଉ ପୂଜା ବିହନ ବାଛିଛନ୍? ତ ବିହନ ମାନେ ସବୁ କେନ୍ ଆନସନ୍, ମାନେ ପ୍ରାଇଭେଟରୁ ଘିନ୍ସନ୍ କି ଲ୍ୟାମ୍ପରୁ କି କେନ୍ ଆନସନ୍?
2: ଏଟା ଆମେ ପ୍ରାଇଭେଟରୁ କିଣିଛୁ।
1: ପ୍ରାଇଭେଟରୁ କିଣସନ୍? ଆପଣମାନେ ଲ୍ୟାମ୍ପରୁ ବି କିଛି ଘିନ୍ସନ୍? ଭାଇ
2: ଲ୍ୟାମ୍ପରୁ ଖାଲି ସାର ଗୁଡ଼ାକୁ ଆଣୁ, ଆଉ ଧାନ ନାଇଁ ଆଣିଛୁ।
1: ତ ଏଥର କେତେ ଚାଷ କରିବେ ବୋଲିକି ଚିନ୍ତା କରିଛନ୍?
2: ଗଲା ବର୍ଷରୁ ଏଇଥର ବେଶୀ ଟିକେ ଧାନ କରିବାକୁ ହେଉଛୁ।
1: ତ ଆପଣ ତ ବହୁତ ବର୍ଷ ହେଲା କରି ଆସୁଛନ୍ ଧାନ ଚାଷ, ତ ଏଇ ଯେନ୍ ତଳି ପକାଉଛନ୍, ଏ ତଳି କେନ୍ତା କରି ପକାଉଛନ୍ ସେ ବିଷୟରେ ଟିକେ କହିବେ?
2: ଆଗେ ମାଟିକି ଏ କରିଦେଉଛୁ ହଲ କରିକି, ତାପରେ ଦୁଇ ଦିନ ଚାଷ ଏ କରିକି ତାର ଉପରେ ସାର ଆଉ ଧାନ ଦେଇକି ପକେଇ ଦେଉଛୁ, ସେଟା ବାହାରି ଯାଏ ପଲା ହେଇକି।
1: ମାନେ ତଥାପି କେତେ ଦିନ ଲାଗିଯାଏ ସେଟା ହେବାର ଲାଗି?
2: 15-20 ଦିନ ଲାଗିଯାଏ।
1: ତ ଏଇଟା ଯେତେବେଳେ ଲଗାଉଛନ୍ ଆପଣଙ୍କର ଗାଁ ସାଇଡ଼ରେ ବା ଆପଣଙ୍କର ଆଡ଼େ, ତ ସେ ଆଗର ପୁରୁଣା ପଦ୍ଧତିରେ କରୁଛନ୍ କି ଏହାଛନ୍ ଯେନ୍ ଧାଡ଼ି ପ୍ରଣାଳୀରେ ସବୁ ରୁଆ କରୁଛନ୍ ସେନ୍ତା କରୁଛନ୍?
2: ଧାଡ଼ି ଆକାରରେ ବି କରୁଛୁ, ଯଦି ସିଆଡ଼ୁ ଚାଷୀ ତରଫରୁ ଆସେ ଯଦି ଧାଡ଼ି ଚାଷ ଲାଗି କହନ୍ତି ହେଲେ ଧାଡ଼ି ଚାଷ କରୁ, ନହେଲେ ଆମର ସେଇ ଆଗ ଭଳି ହିଁ ଚାଷ କରୁ, ପୁରୁଣା ରୁଆ ପରି ବି କରୁ।
1: ତ ଦୁଇ ପ୍ରକାରରେ କରୁଛନ୍? ତ ପୁରୁଣା ହିସାବରେ କଲେ ଭଲ ହେସି କି ଧାଡ଼ି ରୁଆରେ କଲେ ଭଲ ହେସି?
2: ଧାଡ଼ି ରୁଆରେ ଟିକେ ଭଲ ହୁଏ, ମାନେ ସେଟା ଗୋଟେ ଲାଇନ୍ରେ ଥାଏ ନା, ଲାଇନ୍ରେ ଥାଏ ଆଉ ଏଟା ଗଛଟା ବି ବଢ଼ିକି ଲାଗେ, ସୁବିଧା ପାଏ,
1: ହାୱା ପାଣି
2: ଭଲ ଟିକେ ଲାଗେ, ଆଉ ମାନେ ଔଷଧ ମାରିବା ପାଇଁ ଧାଡ଼ି ଧାଡ଼ି ଲାଇନ୍ରେ ଥାଏ ନା, ସେଟା ସୁବିଧା ବି ହୁଏ, ପୋକ ବି ଲାଗିଥାଏ ହେଲେ ଜଲ୍ଦି ନଷ୍ଟ ହୁଏ,
1: ଆଉ ଖରା ବି ଠିକ୍ ଭାବେ ବାଜିବା ନାଇଁ କି? ଆଚ୍ଛା ଏହାଚିନ୍ ପାଣି କେନ୍ତା ଆପଣଙ୍କର ଗାଁ ଆଡ଼େ ବର୍ଷା ହେଉଛି?
2: ପାଣି ତ ଆସୁନଥିଲା, ଆଉ ଏଇଥର ଆସୁଛି ଯେ ହେଇଗଲା, ପାଣି ତ ଛାଡ଼ିନି, ସେଥିପାଇଁ ତ ପଲ୍ହା ନାଇଁ ପକେଇଛୁ।
1: ମାନେ ଏଥର ଟିକେ ବର୍ଷା ବେଶୀ ହେଇଯାଇଛି?
2: ହଁ ବେଶୀ ହେଇଛି।
1: ତ ଏଥର ବର୍ଷା ଆକ୍ତରିଆ ଆସିଲା ଭଳିଆ ଲାଗୁଛି କି ଠିକ୍ ସମୟରେ ଆସିଛି?
2: ଠିକ୍ ସମୟରେ ହିଁ ଆସିଛି,
1: ବୋଲେ ସୁବିଧା ହେଇଯିବ ଚାଷବାସ ଲାଗି ନେଇ କି? ତ ପାଣି ନାଇଁ ରହିଲେ ବି ତ ଆପଣ ଏଇ ଯେନ୍ ପଲ୍ହା ତିଆରି ନାଇଁ କରିପାରୁନ୍, ତାପରେ ସେତାକେ ରୁଇବାର ବି ଅସୁବିଧା ହେବ,
2: ଅସୁବିଧା ହେବ,
1: ତ ପାଣି ନିହାତି ଦରକାର ନାଇଁ କାଏଁ? ତ ଏଥର ବହୁତ ଘଡ଼ଘଡ଼ି ବି ମାରିଛେ, ବହୁତ ବିଜୁଳି ବି ହେଇଛେ ମାସେ ଆଗରୁ, ତ ଇଆଡ଼େ କିଛି ଅସୁବିଧା ହେନ୍ତା କିଛି ହେଇଛି କେ?
2: ଅସୁବିଧା କହିଲେ ଏମିତି ତ ଅସୁବିଧା ନାଇଁ ହେଇଛି, ଖାଲି ସେଇ ଗଛ ସବୁ ଏ ହେଇକି କରେଣ୍ଟର ଟିକେ ଅସୁବିଧା ହୁଏ, ଗଛ ମାନେ ଭାଙ୍ଗି ଭୁଙ୍ଗା ଏ ହେଇଛି, ନାଇଁ ହେଲେ କିଛି ଏମିତି ଅସୁବିଧା ନାହିଁ,
1: ଅନ୍ୟ କିଛି କ୍ଷତି ନାହିଁ,
2: କ୍ଷତି ନାହିଁ ହେଇଛି।
1: ତ ଆପଣଙ୍କର ଯେନ୍ ଧାନ ଚାଷ କଥା କହିଲେ ଯେ ଏଥର ଯେନ୍ ଦୁଇଟା ବିହନ କରବେ, ଏ ଦୁଇଟା ବିହନ ଏଥର ଏଇଟା କରୁଛନ୍ କି ଆଗରୁ ବି କରି ଆସୁଛନ୍?
2: ନାଇଁ ଏଇ ବର୍ଷ ହିଁ ଧନିଆ ପୂଜା ଚାଷଟା କରୁଛୁ।
1: ମାନେ ଏଇଟା ଇ ବର୍ଷ ଚେଞ୍ଜ କରବାର ମାନେ କାଣ ଏଇଟା ଭଲ ହେସି ନା କାଣ?
2: ହଁ, କହିଲେ କି ଏଇଟା ଭଲ ହୁଏ କହିଲେ ବୋଲେ ଏଇଟା କରୁଛୁ ଏଥର।
1: ତ ଏଇ ପାଖେ ଗଲା ବର୍ଷ ଦେଖିଥିଲେ କି କାର ଚାଷ ହେଇଥିଲା?
2: ହଁ, ଏଇ ପାଖରେ ହେଇଥିଲା, ବିସ୍କୁରରେ ଲଗେଇଥିଲେ,
1: ଭଲ ହେଇଥିଲା।
2: ହଁ, ଭଲ ହେଇଥିଲା, ଏଇ ଲାଗି ଏଇ ଧନିଆ ଆଉ ପୂଜାକୁ କରୁଛୁ। ଆଉ କହୁଛନ୍ କି ଏ ବର୍ଷ ଟିକେ କମ୍ ପାଣି ଅଛି କହୁଛନ୍, ତ ସେଥିପାଇଁ ଏଇ ଦୁଇଟା ହିଁ କରୁଛୁ, ଧନିଆ ଆଉ ପୂଜାଟା।
1: ଆଚ୍ଛା, କମ୍ ପାଣି କଥା କହିଲେ ଯେ ଗୋଟେ କଥା ମନେ ପଡ଼ିଲା, କମ୍ ପାଣି ହେଲେ ମାଣ୍ଡିଆ ଚାଷ କରିବାର ଲାଗି ସୁବିଧା ଅଛି, ତ ମାଣ୍ଡିଆ ଚାଷ କରୁଛନ୍ କାଁ?
2: ହଁ, ମାଣ୍ଡିଆ ଚାଷ ବି କରିବୁ କହୁଛୁ, ଗଲା ଥର କମ୍ କରିଥିଲୁ, ଏଇଥର ଆଉ ଟିକେ
1: ଅଧିକା
2: କର୍ମା କହିକିରି, ଆଉ ଏଇଥର ଅନ୍ୟ ପଟୁ ଫେର କିଣିକିରି ଆମେ ବିକ୍ରି କଲୁ
1: ମାଣ୍ଡିଆ।
2: ହଁ,
1: ତ ମାଣ୍ଡିଆ ଯେନ୍ ଗଲା ଥର କରିଥିଲେ କେନ୍ତା, ଭଲ ହେଇଥିଲା?
2: ହଁ, ଭଲ ହେଇଥିଲା, ଗୋଟିଏ ଖାଲି ଏରେ କରିଥିଲୁ।
1: ଆଚ୍ଛା, ମାଣ୍ଡିଆ ଚାଷଟା ମାନେ ଆମର ଏଇ ଧାନ ଚାଷ ବୋଲି ଆସି କି
2: ଏଟା କେବି ସେଇ ଧାନ ପରି ହିଁ ପଲ୍ହା ପକେଇ ଦଉ, ଆଉ ଗୁଡ଼ାକୁ ପୁରା ଏ କରିକି ଜମିକୁ ଇଏ କରିଦେଉ, ତାପରେ ସେଠି ଗାର ଟାଣିକି ହଲରେ କି ସେଠି ଧାଡ଼ିରେ ଲାଇନ୍ କରିକି ଲଗେଇଦେଉ, ଆଉ ଲଗେଇକି ଲାଇନ୍ରେ ଲଗେଇ ଦେଉ, ଆଉ ସେଇଟା ଭଲ ହୁଏ ଲାଇନ୍ରେ ଲଗେଇଲେ, ରୂପା ହେଲେ। ଆଉ ବୁଣାରେ ଟିକେ ମାଣ୍ଡିଆଟା ଭଲ ହୁଏନି, ରୂପା ହେଲେ ଭଲ ହୁଏ।
1: ଆଉ ପାଣି ବେଶୀ ନେଇ ଲାଗୁଥିବା?
2: ନାଇଁ ଲାଗେ ବେଶୀ।
1: ତ ଧାନରେ ଯେନ୍ତା ରୋଗ ପୋକ ଲାଗ୍ସି, ମାଣ୍ଡିଆରେ ବି କିଛି ରୋଗ ପୋକ ସମସ୍ୟା ଗଲା ଥର ହେଇଥିଲା?
2: ନାଇଁ, ମାଣ୍ଡିଆରେ ନାଇଁ ହେଇଥିଲା।
1: ମାଣ୍ଡିଆରେ ତାର ମାନେ ରୋଗ ପୋକ ସମସ୍ୟା ଟିକେ କମ୍ ରହୁଛି?
2: କମ୍ ରହୁଛି। ହଁ, ଖାଲି ସେଇ ଫୁଟବାର ସମୟରେ ଟିକେ ଖାଲି ଭିଟାମିନ୍ ମାରିଥିଲୁ ଆଉ କିଛି।
1: ତ ଏଇ ଯେନ୍ ଆପଣମାନେ ଧାନ ଚାଷ ମାନେ କରୁଛନ୍, ବିଶେଷ କରି କେନ୍ କେନ୍ ପ୍ରକାର ଖତ ସାର ବ୍ୟବହାର କରୁଛୁ?
2: DAP ଦେଉଛୁ ଆଉ ୟୁରିଆ ଦେଉଛୁ, ଏ ଦୁଇଟା ଖାଲି ଦେଇଥାଉ।
1: ତ ଏହା ଚିନ୍ତା ଆପଣ ତଳି ପକାବେ ହେଲେ ସମୟ ଅଛେ ରୁଆ କରବାର, ହେଲେ ଆପଣ ଧାନ ତ ଚାଷ କରୁଛନ୍ ହେଲେ ପନିପରିବା କାଁ କାଣା ଚାଷ କରିଛନ୍?
2: କାକୁଡ଼ି ଆଉ ଲାଉ ଲଗେଇଛୁ।
1: କାକୁଡ଼ି ଆଉ ଲାଉ ଲଗେଇଛନ୍, ଏଇଟା ତ ବର୍ଷା ଦିନିଆ ଲତା ଜାତୀୟ ଚାଷ ହେ ନାଇଁ? ତ ଏଇ ଯେନ୍ ଲାଉଟା କାଣା ମନ୍ଦା ମନ୍ଦା କରି ଲଗେଇଥିଲେ ନା କାଣା?
2: ସେଇ ମନ୍ଦା କରିକି କରୁଛୁ, ଗାଢା ଇଏ କରିକି ସେଠି କୁଡ଼ା କରିକିରି ସେଠି ମାଟି ଇଏ କରିକି ସେଠି ଲହ ବାହାରିଲେ ହେଲେ ତାର ଉପରେ ହଁ ରେଞ୍ଜ ଗାଳୁଛୁ, ସେଇ ଆଉ ବାଉଁଶ ଦେଇକି ସେଠି ଭଲ ହୁଏ, ତଲେ ହେଲେ ଟିକେ ଖରାପ ହେଇଯାଏ ନା
1: ବର୍ଷା ଦିନ ଲାଗି?
2: ହଁ, ବର୍ଷା ଦିନ ହେଇଯିବ ନା, ତାର ଲାଗି ପାଣି ଜମିଯିବ, ବହୁତ ଖରାପ ହେଇଯିବ।
1: ତ ରାଇଞ୍ଜ ମାନେ ଯେନ୍ ଗାଡ଼ୁଛନ୍, ଏଇଟା କେନ୍ ବାଉଁଶର ରାଇଞ୍ଜ କି କେନ୍ତା?
2: ବାଉଁଶରୁ ଇଏ କରୁଛୁ,
1: ବାଉଁଶରେ। ତ ଏ ପାଖେ ଆଖେ ଜଙ୍ଗଲ ଅଛେ କି ନିଜର ମାନେ କେତେ ଅଛେ?
2: ଏଇ ଆମର ଗାଁରେ ଅଛି, ସେଇଟା କିଣିକି ଲଗାଉଛୁ।
1: ତ ବର୍ଷା ଦିନିଆ ଲତା ଜାତୀୟ ଚାଷ କଲା ମାନେ ରାଇଞ୍ଜ ନିହାତି ଦରକାର ନାଇଁ କି?
2: ନାଇଁ ହେଲେ ସେଠି ପୁରା ଦାଗି ସବୁ ଲାଗିଛି।
1: ହଁ ହଁ, ତ ଏ ଯେନ୍ ଲାଉଟା ଏଥର କେତେ ମନ୍ଦା ଖଣ୍ଡେ ହେବା କରିଛନ୍?
2: ହିସାବ ତ ନାଇଁ କରିଛି ଆଜ୍ଞା, ଏ ମନ୍ଦାରେ ଏକ ଏକଡ଼ରେ ଲଗେଇଛୁ,
1: ମାନେ ଏକ ଏକଡ଼ ପାଖାପାଖି କରିଛୁ। ତ ଯେତେବେଳେ ହେଇଯିବା ମାନେ ତ ବହୁତଟେ ହେବା ନେଇ କି?
2: ହଁ, ବହୁତଟେ ହେବା,
1: ଆଉ ବେଶୀ ବି ହେଇଗଲେ ବିକ୍ରି କରବାର ଅସୁବିଧା ବି ହେସି। ତ ବିକ୍ରି ବଟା ଯେତେବେଳେ କରସନ୍ ମାନେ କେନ୍ତା କରି କରସନ୍, ନିଜେ ଯାଇକରି କରସନ୍ କି ଜାଣେ ଚାଷୀ ମାନେ ବି କିଛି ଆସନ୍ ତାହାକୁ ଦେଇ ଦେସନ୍ କି ବେପାରୀ ଆସନ୍ ତାହାକୁ ଦେଇ ଦେସନ୍?
2: ଆମେ ନେଇକି
1: କିଛିଟା ବିକ୍ସୁ,
2: ହଁ ବିକ୍ସୁ, ଆଉ ବେପାରୀ ମାନେ ଫେରାଇସନ୍, ଅଛି ଗାଡ଼ି ବେଲେ ନେଇକି ସେଆଡ଼େ ବେପାରୀ ମାନଙ୍କୁ ଦେଇଦେଉ, ଆଉ ବସିକି ବି ଦେଖିଥାଉ।
1: ତ ଲାଉ ଯେନ୍ ଚାଷ କରୁଥିଲେ ଏଇଟା ତ ପ୍ରତ୍ୟେକ ବର୍ଷ କରୁଥିବେ,
2: ହଁ
1: ଏଥିରେ କାଣା କାଣା ବିଶେଷ ସମସ୍ୟା ସବୁ ଦେଖାଯାଏସି?
2: ବେଶୀ ସମସ୍ୟା କହିଲେ ସେଠି ଫୁଲ ହେଇଗଲେ ଟିକେ ପୋକ ଲାଗ୍ସି ବେଲେ ଔଷଧ ସବୁ ମାରିଥାଉ, ହଁ ମାରସୁଁ, ଆଉ ବେଶୀ ଏଇ ଲାଉରେ ବେଶୀ ପୋକ ଫି ନାଇଁ ଲାଗେ, ସେଇ ଖାଲି ସେ ଫୁଲ ହୁଏ ସେତେବେଳେ ମାରିଥାଉ ଖାଲି
1: ଔଷଧ।
2: ହଁ, ଔଷଧ।
1: ଆଉ ଖତ ସାର କାଣା ଦଉଛନ୍?
2: ଖତ କହିଲେ ଏଇ ଗୋବର ଖତ ବି ଦେଇଥାଉ, ଯେତେବେଳେ ଲଗାଉ ବୋଲେ ଗୋବର ଖତ, ଆଉ ସାରରେ ହେଲା DAP ପଟାସ ମିଶେଇକି ଦେଉ, ଆଉ ବଢ଼ିବା ପାଇଁ ୟୁରିଆଟା ଦିଆଯାଏ ପରେ।
1: ତ ଏଥର ଯେନ୍ କରିଛନ୍ ଲାଉଟା, ଏଇଟା ଗୋଲ ଲାଉ ହୁଏ କି ଲମ୍ବା ଲାଉ?
2: ଲମ୍ବା ଲାଉ।
1: ଲମ୍ବା ଲାଉ ହୁଏ, ମାନେ ଗୋଟେ ଗୋଟେ ଲାଉ କମ୍ ସେ କମ୍ କେତେ ହେଇଯାଏସି ଓଜନ?
2: ସେ ଲାଉଟା ଓଜନ ହିସାବରେ ଆମେ ବିକ୍ରି ନାଇଁ କରୁ, ସେଟା ପିସ୍ ହିସାବରେ ବିକ୍ରି କରିଥାଉ, ଠିକ୍ ସାଇଜ୍ରେ ଆମେ ସେଇଟା ତୁଲିକି ନେଇଯାଇଥାଉ
1: ବିକ୍ରି ବଟା,
2: ଆଉ ବିକ୍ରି ବଟା ଲାଗି। ହଁ,
1: ମାନେ ତାର ଓଜନର କିଛି ଏନ୍ତା ନାଇଁ?
2: ନାଇଁ,
1: ଦେଖିଲେ ଯଦି ସେଟା ଠିକ୍ ହେଇଗଲାନ ଭଳିଆ ଲାଗିଲା ସେଟାକେ ତୁଲିକରି ବିକ୍ରି କରୁ,
2: ତୁଲିକିରା ବିକ୍ରି କରିଦେଉ, ବଡ଼ ହେଇଗଲେ ତ ନାଇଁ ନେବେ ନା, ଟେ ହେଇଯାଇଛି କହିକି,
1: ବୁଢ଼ା ହେଇଯାଇଛି,
2: ବୁଢ଼ା ହେଇଯାଇଛି କହିବେ, ତା ଲାଗି ଠିକ୍ ସାଇଜ୍ରେ ହିଁ ଆମେ ତୁଲି ଦେଇଥାଉ।
1: ଆଉ କିଛି ତାର ବି ବାନ୍ଧସନ୍ କେ, ଯେନ୍ତା ରସି ତାର କିଛି ଚାଷୀ ଭାଇ ବୋହେନ ମାନେ?
2: ହଁ, ରସି ସେଟା ଲାଉ ଲାଗି ଏଟା ନାଇଁ କରୁ, ସେଟା ତ କଲରା ପାଇଁ ରସିଟା ବାନ୍ଧିଥାଉ, କଲରା ଆଉ ହେଜନ୍ ହିଁ ପାଇଁ, ଆଉ ଏଇଟା ତ ଖାଲି ସେଇ ବଂଶର ରେଞ୍ଜ କରିକି ସେଠି ଚଢ଼େଇ ଦେଇଥାଉ।

0: ଆଉ ଆଉ ଗୋଟେ ଚାଷ କଥା ବି କହୁଥିଲେ, କାକୁଡ଼ି ଚାଷଟା, କାକୁଡ଼ି ଗୋଟେ ଲତା ଜାତୀୟ
1: ଚାଷ କରିଛୁ,
0: ଆଉ ଏଥର ଏଇଟା କେନ୍ କିସମର କାକୁଡ଼ି କରିଛୁ?
1: ଏଟା କିଷାନର ଦୁଇଟା ଭେରାଇଟି ଅଛି, ଗୋଟେ ବାସମତୀ ଆଉ ନନ୍ଦିନୀ, ହେଲେ ନନ୍ଦିନୀଟା ଲଗେଇଛୁ, ଲୋକାଲଟା ହିଁ ଅଟେ, ମାନେ ହାଇବ୍ରିଡ୍ ନୁହେଁ, ଦେଶୀଟା ହିଁ ଅଟେ।
0: ଦେଶୀଟା ଆଉ ଦେଶୀଟା ବେଶୀ କରି ତ ମାର୍କେଟରେ ତାର
1: ଚାଲୁଛି,
0: ଡିମାଣ୍ଡ
1: ଅଛି, ଏଇଲାଗି ଦେଶୀଟା ହିଁ କରୁଛୁ।
0: ତ ଏଇଟା କେତେ ଦୂର ଗଲାନି, କ'ଣ ଚାଲିଛି?
1: କୁଡ଼ା କୁଡ଼ି କରିକି ମାଟି ବସେଇ ଦେଇଛୁ, ଆଉ ଫୁଲ ଧରୁଛି,
0: ଫୁଲ ଧରି ବସିଲା,
1: ବସିଲାନି।
0: ଏଥର ଏଥିରେ କାଣା କାଣା ଖତ ସାର ଦେଇଥିଲେ?
1: ସେଠି ସେଇ ପଟାସ ଦେଇଛୁ, ଆଉ ଡିଏଫି ଆଉ ୟୁରିଆକୁ ମିଶେଇକି ହିଁ କୁଡ଼ା କରିକି ଦେଇଛୁ। ତାପରେ ଏବେ ଫୁଲ ଲାଗୁଛେ ବେଲେ ତାର ଉପରେ ଭିଟାମିନ ଏ କରିକି ମାରି ଦେଇଛୁ।
0: ଆଉ ଯେନ୍ତା ସବୁ ଚାଷ ତ ରୋଗ ପୋକ ଲାଗ୍ସି, ତ ଏଇ କାକୁଡ଼ିରେ ବିଶେଷ କରି କେନ୍ ପ୍ରକାର ସବୁ ସମସ୍ୟା ଦେଖାଯାଏସି?
1: ହଁ, ଫୁଲ ଏ ହୁଏ, ଫୁଲ ଫୁଟେ, ତାପରେ ଲହଠି ପୁରା ଭୁନଭୁନି ଭରିଯାଏ, ତାର ଲାଗି ପାଉଚ ଗୋଟେ ଅଛି ଡନ୍ ଆଉ ହାରକୁଲସ୍, ତାକୁ ମିଶେଇକି ମାରିଥାଉ, ହେଲେ ସେଟା ଭଲ ହେଇଯାଏ। ହଁ, ଏଇଟା ହିଁ ତାର ଔଷଧଟେ, ଏଟା ଠିକ ଫୁଲ ଧରିକିରା ପରେ ହିଁ ଟିକେ ଟିକେ ହେଇଯାଏ, ମାନେ କୁଡ଼ା କରି ସାରବ ତାପରେ ଫୁଲ ଲାଗବାର ଆଗରୁ ବି ହେଇଯାଏ କେବେ କେବେ, ମାନେ ଭୁନଭୁନିଟା ସେଟା ମାରିଦେଲେ, ସେଟା ଭୁନଭୁନିଟା ଭାଗିଦେଲେ ଜଲ୍ଦି ଲୋହ ଯାଇକିରା ଫୁଲ ହେଇଯାଏ।
0: ଏଇଟା ତ ଆପଣଙ୍କର ଚାଷବାସ କଥା, ହେଲେ ଚାଷବାସକେ ଛାଡ଼ିକରି ଆପଣ ଜଣେ ଗୃହିଣୀ ଆନ୍ କି ଆର୍ ବି କିଛି କାଣା କରସନ୍? କେ
1: ଗୃହିଣୀ ସାଙ୍ଗରେ ମୁଇଁ ଗୋଟେ ଆଶା ଦିଦି ଅଟେ, ଆଉ SHG ଗ୍ରୁପରେ ବି ମୁଇଁ ଅଛେ ଆଉ କାମ କରୁଛୁ।
0: ଏଇଟା ଯେନ୍ ଆପଣ ଆଶା ଜଣେ ଆନ୍ SHG ଗ୍ରୁପରେ ଅଛନ୍, ଫେର୍ ଚାଷବାସରେ ଲାଗିଛନ୍, ଫେର୍ ଛୁଆ ପିଲାକେ ଦେଖୁଛନ୍, ତ ଇ ସମୟ କେନ୍ତା କରି ଆପଣ ଆଡ଼ଜଷ୍ଟ କରୁଛନ୍?
1: ଏଟା ଟାଇମ୍ ବାହାର କରିକି ସବୁଆଡ଼େ ଏଟା ମେଣ୍ଟେନ୍ସ କରୁଛୁ, ରାତିରେ ଶୀଘ୍ର ଟିକେ 4ଟାରୁ ଉଠିକି ଘର କାମ କରିକି ଚାଷବାସ ଦେଖୁଛୁ, ଚାଷବାସ ସକାଳେ କରିଦେଉଛୁ, ତାପରେ ମୋର ହଜବେଣ୍ଡ ଦେଖନ୍ତି ସେଟା, ଆଉ ମୁଇଁ ମୋର ଡ୍ୟୁଟି ଆଶା ଡ୍ୟୁଟି ଯେଉଁ ଯାଏ, ଯେଉଁଦିନ ମିଟିଂ ଥିବ ସେଇଦିନ ସେପଟେ ଯାଏ, ଆଉ ଅନ୍ୟ ଦିନରେ ଚାଷବାସ ବି ଦେଖୁ, ଆଉ SHG ବି କାମ ଦେଖିଥାଉ।
0: ମାନେ ସକାଳୁ ନେଇକରି 8 ବଜେ ତକ ଆପଣ ଚାଷବାସରେ ବି ଲାଗିଛନ୍, ତାପରେ ନିଜର SHG ଗ୍ରୁପ ହେଲା କି ଆଶା ହେଲା ସେ କାମରେ ବ୍ୟସ୍ତ ରହୁଛନ୍, ଫେର୍ ସନ୍ଧ୍ୟାରେ ହେଲେ ଫେର୍ ଘର କାମରେ ବ୍ୟସ୍ତ ରହୁଥିବେ।
1: ହଁ, ସନ୍ଧ୍ୟାରେ ଆସିକି ରୋଷେଇବାସ ହୁଏ
0: ଯେ, ଏଥିଲାଗି ଯେନ୍ତା ପାରିବାରିକ ଦୃଷ୍ଟିରେ କିଛି ଅସୁବିଧା ହେସି କି?
1: ନାଇଁ, ପାରିବାରିକ ଦୃଷ୍ଟିରେ ତ ସେମିତି ହେଇନାହିଁ, କ'ଣ ପାଇଁକି ଆମର ଦୁଇ ଛୁଆ ବାହାରେ ଅଛନ୍ତି ପାଠ ପଢ଼ୁଛନ୍ତି, ତ ଆମେ ଦୁଇ ଜଣ, ସେଥିପାଇଁ ଆମେ ମିଶିକି ହିଁ ଦୁଇ କାମଟା କରିଥାଉ, ରୋଷେଇବାସ ବି କେବେ କେବେ ସାଙ୍ଗ ଦିଅନ୍ତି କରିବା ପାଇଁ,
0: ମାନେ ମିଳିମିଶି କରି କରୁଛନ୍ତି ବୋଲି ଅସୁବିଧା ନାଇଁ ହେବ
1: ନାଇଁ ହେଉଛି।
0: ତ ନାନି ଆଜି ଆପଣ ଆପଣଙ୍କର ଚାଷବାସ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ସେଥିଲାଗି ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର
1: ଜୁହାର
2: ସମାରୋହ। ହଁ ଦାଦା, ଦେଖ କା ଦେଖ, ନାନି ଆମର କଥାକେ ପୁରା ଧରି ବସିଲେ ବାଗି ଲାଗୁଛି।
3: ବିଲକୁଲ, ମତେ ତ ଲାଗୁଛେ ଶୁନି ଶୁନା ଦେଲେ କା ଆମର କଥା।
2: ହଇଗା, ନିହାତି ଶୁନବାର କଥା, ଦେଖୁଛ ବର୍ଷା ପାଣିର ଠିକ ନା ନିନ, ଆର ସବୁବେଳେ ଆମେ ଚେତଉଛୁ ଲୋକ ବାକ ମାନକେ, ବୋଲେ ଇ କମ୍ ପାଣିରେ କେନ୍ତା କେନ୍ ଚାଷଟା ଭଲ ହେବା।
3: ହଏ ହଏ,
2: ଦେଖ ଇ ଆମର ଧାନ ଚାଷ ତ ସଭେ କରସନି କେ?
3: ହଏ ହଏ,
2: ବୋଲେ ଧାନ ଚାଷ ସାଙ୍ଗେ ସାଙ୍ଗେ ଇ ଯେନ୍ ବର୍ଷା ପାଣିକେ ଦେଖବ ବୋଇଲେ ଇ ପନିପରିବା ମାନକେ ବି ବଢ଼ିଆ କରିଛନ୍।
3: ହଏ ଗା, ଦୁହିଟା ଚାଷ କରିଛନ୍, ଯଦି ସିଆଡ଼େ କିଛି ଅସୁବିଧା ହେଲା ବୋଲେ ଇଆଡ଼ୁ ମେକଅପ୍ ହେବା ନେଇ କେ?
2: ହଇ ଗା ହଇ।
3: ହେଲେ ଦାଦା, ନାନି ହାରକର ଚାଷବାସର କଥା ତ ଶୁଣିଲା, ବୋଇଲେ ଯେଉଁ ଗା ସୂଚନା ମାନେ ଯେନ୍ ନେଇ ରହିଛେ କେ?
2: ହଇ ହଇ ହଇ,
3: ସେ ବିଷୟରେ ଟିକେ ଜଣେଇ ଦେମା।
2: ନିହାତି ସମୟରୁ ବୋଇଲେ ପହିଲା କିରି ଯାଉ ଆମର ବଜାର ହାଟର ହାଲଚାଲ ବିଷୟରେ ଜଣେଇ ଦେଉନ।
3: ହଏ ଗା,
2: ବୋଇଲେ ଆମର ରାଉରକେଲା ଆଖର ପାଖର ବଜାର ମାନକେ ହାରାହାରି ଦରରେ ଦେଖମା, ବୋଇଲେ ଆଲୁ କିଲୋ ପିଛା 16 ଟଙ୍କା, ପିଆଜ 35-40 ଟଙ୍କା, ଅଦା 160 ଟଙ୍କା, ଲେସୁନ 200-220 ଟଙ୍କା, ଆରୁ ସେ ବାଗରେ ଦେଖମା ବୋଇଲେ ବିଲାତି 30-40 ଟଙ୍କା, ବାଇଗନ 40 ଟଙ୍କା, ଭେଣ୍ଡି 40 ଟଙ୍କା, ବରବଟି 50-60 ଟଙ୍କା, ଲାଉ ଗୁଟାକି 20 ଟଙ୍କା, ମାଖନ 30 ଟଙ୍କା, କରଲା 50-60 ଟଙ୍କା, ଫୁଲକୋବି 60-70 ଟଙ୍କା, ବନ୍ଧାକୋବି 20-30 ଟଙ୍କା, ଗାଜର 50-60 ଟଙ୍କା, ବିଟ 40-50 ଟଙ୍କା, ପୁଟଲ 40-50 ଟଙ୍କା, କୁନ୍ଦୁରୁ 40 ଟଙ୍କା, ସାରୁ 50 ଟଙ୍କା, କଞ୍ଚା କଦେଲ 40-50 ଟଙ୍କା, ବୋଲେ କଞ୍ଚା ମିର୍ଚା ରହିଥିଲା 80-90 ଟଙ୍କା,
3: ବୋଲେ ଇ ଭଳିଆ ବଜାର ହାଟର ଦରଦାମ ଥିଲା।
2: ହଇ ହଇ,
3: ବୋଲେ ଯେଉଁ ଗା ଆର ଗୋଟେ ସୂଚନା ଯେନ୍ ଅଛେ ସେ ବିଷୟରେ ବି ଟିକେ ଜନାମା।
2: ହଇ ହଇ,
4: ମୋର କିଷାନ ବନ୍ଧୁମାନଙ୍କୁ, ଚାଷୀ ଭାଇମାନଙ୍କୁ କହୁଛେ ଯେ ଆମମାନଙ୍କର ପାଣିପାଗର ପ୍ରାପ୍ତ ଯେଉଁ ପୂର୍ବାନୁମାନ ଅନୁସାରେ 24 ତାରିଖର ସକାଳ 8:30 ପର୍ଯ୍ୟନ୍ତ ଆମମାନଙ୍କର ବର୍ଷାର ପରିମାଣ 15 ମିଲିମିଟର ହେବ ବୋଲି ପୂର୍ବାନୁମାନ କରାଯାଇଛି। ତତ୍ସଙ୍ଗେ ସଙ୍ଗେ

0: ତାପମାତ୍ରାଟା ସର୍ବାଧିକ ତାପମାତ୍ରାଟା 31 ଡିଗ୍ରୀ ରହିବ ଓ ମଧ୍ୟ ଯୋଉ ସର୍ବନିମ୍ନ ତାପମାତ୍ରା 24 ଡିଗ୍ରୀ ରହିବ ଓ ମଧ୍ୟ ଆମମାନଙ୍କର ଯୋଉ କ୍ଲାଉଡ୍ ଅଛି ବାଦଲଟା ସେଇଟା 7 ବୋଲିକି ଆମର ଗୋଟେ ୟୁନିଟ୍ରେ ପ୍ରକାଶ ପାଉଛି ଆଉ ସର୍ବାଧିକ ଆର୍ଦ୍ରତା ହେଉଛି 95%, ସର୍ବନିମ୍ନ ଆର୍ଦ୍ରତା ହେଉଛି 81%, ଏବଂ ଆମମାନଙ୍କର ଯୋଉ ବାୟୁର ବେଗଟା 14 କିଲୋମିଟର ପେର ଆୱାର ରହିବ ଏବଂ ଯୋଉ ବାୟୁର ଯୋଉ ଡିରେକ୍ସନ୍ ଅଛି ବା ଯୋଉ ଆମମାନଙ୍କର ଦିଗ ଅଛି ସେ ଦିଗଟା ହେଉଛି ପାଖାପାଖି 230 ବୋଲି ଆମର ଯୋଉ କୁହାଯାଉଛି। ଆମର ଯୋଉ ସମୁଦାୟ ପୃଥିବୀ ଯେମିତି ଗୋଟେ ଗୋଲ ଅଛି 360 ପର୍ଯ୍ୟନ୍ତ ତାର କଭର ହେଇଛି, ତେଣୁ ଆମମାନଙ୍କର ଏଇଟା 230ର ଦିଗଟା ଆସିବ, ତେଣୁ ପବନଟା ଆମର ଦକ୍ଷିଣ ପଶ୍ଚିମ ଦିଗରୁ ହିଁ ଆସିବ। ତ ଏଇ ଅନୁସାରେ ଚାଷୀ ଭାଇମାନେ ଟିକେ ଜାଗ୍ରତ ନେବେ ଆଉ ନିଜ ନିଜ ଫସଲକୁ ଏଇ ଅନୁସାରେ ଆପଣମାନେ ପରିଚାଳନା କରିବେ।
1: ହେଲେ ଦାଦା ହଇକା ଦେଖ ଗା ବୈଠକି ସରାବର ସମୟ ହେଲାନ।
2: ହଇ ବୋଲେ ଇନେ ଆମର ବୈଠକି କିଏ ରଖମା ନାଇଁ କାଏଁ?
1: ହଇ ହଇ
2: ବୋଲେ ଚାଷୀ ଭାଇ ବୋନ ମାନେ ନିଜର ମତାମତ ରଖିକିରି ଆମକେ ଚିଠି ଲେଖିବାର, ଚିଠି ନେ ଯେନ୍ତା ନିଜର ମୋବାଇଲ ନମ୍ବର ଲେଖବାର ଲାଗି ନେଇ ଭୁଲବେ।
1: ଆର ଆମକେ ଚିଠି ଲେଖବାର ଠିକ ନା ହଉଛେ, କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
3: ଶେଷ ହେଲା କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ କିଷାନବାଣୀ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଶୁଣନ୍ତୁ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: प्राप्त कर सकते हैं।
1: You had been listening to a talk on environmental jurisprudence by Anna A. Priya, Associate Legal, Center for WTO Studies, IIFT. This talk was part of a webinar conducted by the Department of Justice.
2: श्रोताओं सुनिले प्रायोजित कार्यक्रम डिपार्टमेंट ऑफ जस्टिस आज सुनुले यार प्रथम भाग आकाशवाणी राउरकेला 102.6 FM सुनुछन्ती आपण श्रोता बंधु जातीय प्रसारण दिवस 1927 मसीहा आज दिवस रे भारतीय प्रसारण कंपनी अधीन रे बॉम्बे स्टेशन रु भारत प्रथम प्रसारण कर 1936 मसीहा जून मास 8 तारीख ଭାରତୀୟ ପ୍ରସାରଣ ସେବାର ନାମକରଣ ଅଲ୍ ଇଣ୍ଡିଆ ରେଡିଓ ରଖାଯାଇଥିଲା ପରେ ପରେ ଏହାର ନାମ ଆକାଶବାଣୀ ରଖାଗଲା ଗତ 90 ବର୍ଷରୁ ଭିନ୍ନ ଭିନ୍ନ ବର୍ଗର ଶ୍ରୋତାଙ୍କ ପାଖରେ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ରର ସୂଚନା ପହଞ୍ଚାଇ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତେବେ ଶ୍ରୋତାବନ୍ଧୁ ଆପଣ ସମସ୍ତଙ୍କୁ ଜାତୀୟ ପ୍ରସାରଣ ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣିବା କାର୍ଯ୍ୟକ୍ରମ ଆରମ୍ଭରେ ଆଜି କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆଙ୍କ ଜନ୍ମଦିବସ ଅବସରରେ ତାଙ୍କ ଗାଇଥିବା ଅକ୍ସର ଫିଲ୍ମର ଗୀତଟି ପ୍ରଥମେ ଶୁଣିବା କଣ୍ଠଦାନ କରିଛନ୍ତି ହିମେଶ ରେଶମିଆ ସଙ୍ଗୀତ ସଂଯୋଜନା ମଧ୍ୟ ହିମେଶ ରେଶମିଆ ରଚନା କରିଛନ୍ତି ସୁନ୍ଦର ଗୀତଟିକୁ ସମୀର

ଶ୍ରୋତାବନ୍ଧୁ, ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ସମୟ ବର୍ତ୍ତମାନ 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସମାଚାର ସନ୍ଧ୍ୟା ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ପ୍ରଚାର କରୁଛୁ ଗୀତିନାଟ୍ୟ କୃଷ୍ଣ ସୁଦାମା ମୂଳ ରଚନା ବାଳକୃଷ୍ଣ ମହାନ୍ତି ବେତାର ରୂପାନ୍ତର ନାରାୟଣ ସିଂ ପ୍ରଯୋଜନା ରମାପଦ ନନ୍ଦ ସଙ୍ଗୀତ ରାଖାଲଚନ୍ଦ୍ର ମହାନ୍ତି ତାହେଲେ ଆସନ୍ତୁ ଶୁଣିବା ଗୀତିନାଟ୍ୟ କୃଷ୍ଣ ସୁଦାମା।

0: ସୁମତି, ସତେ କ'ଣ ତାଙ୍କର ସେଦିନ କଥା ମନେ ପଡ଼ିବ? ସେ ଗୋରୁ ଜଗା ବଣଭୋଜି ସେବଳ କଥା ତାଙ୍କର ମନରେ ଥିବ? ସେ ଯେ ବର୍ତ୍ତମାନ ରାଜରାଜେଶ୍ୱର,
1: ସେ

ଦିନେ ଆମ ଘରକୁ ଆସି ସଖା ସଖା କହି କେତେ ଥଟା ମଜା ଲଗଉଥିଲେ, ଖୁଦ ଭଜା ଗଣ୍ଡାଏ ଦେଲେ ପାଟିରେ ପକେଇ ଦଉଥିଲେ। ଆଜି କଣ ସେ ଭାବକୁ ପାସୋରି ଦେବେ? ତମେ ନିଶ୍ଚୟ ଯାଅ।

0: ସୁମତି, ଯଦି କୃଷ୍ଣ ନ ଚିହ୍ନିବେ, ମୋତେ ଅଧି ନ ପଚାରିବେ, ଆଉ ଏ ନିର୍ଲଜ ପ୍ରାଣ ତମକୁ ଦେଖିବାକୁ ଆସିବି ନାହିଁ ସୁମତି, ମୁଁ ଯାଉଛି।
1: ହଇ ହେ, ବନ୍ଧୁ ବାନ୍ଧବ ଘରକୁ ଗଲେ କ'ଣ ଖାଲି ହାତରେ ଯାଆନ୍ତି?
0: ଆଉ କ'ଣ ଅଛି ଯେ ନେବି?
1: ସିଏ ଯେତେବେଳେ ରାଜା, ତାଙ୍କୁ ଦେଖା କରିବାକୁ ଗଲେ ଫଳେ ପୁଷ୍ପେ ଯାହା କିଛି ଗୋଟାଏ ହାତରେ ନ ନେଇଗଲେ ବଡ଼ ଅମର୍ଯ୍ୟାଦା ହବ।
0: ସୁମତି, ଏ ପେଟର ବଳେଇ କ'ଣ ରଖିଛ?
1: ଆଲୋ ହଁ, ଗଣ୍ଡାଏ ଖୁଦ ଭଜା ଅଛି, ତାକୁ ନେଇଯା କି ତମ ସଖାଙ୍କୁ ଦବ।
0: ସୁମତି, କି କଥା କହୁଛ? ଖୁଦ ଭଜା ନେଇ ଦ୍ୱାରକା ରାଜସଭାକୁ ପୁଣି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବି? ତମର କ'ଣ ଲାଜ ସରମ ଉଭେଇ ଗଲା?
1: ଲାଜ କ'ଣ, ଧନ କାହାର, ସମ୍ପଦ କାହାର, ପୁଣି ଖୁଦ କାହାର, ଯିଏ ଦେଇଛି ସବୁ ତାର। ଘରେ ଖୁଦ ଟିକିଏ ବାଢ଼ିଦେଲେ କୃଷ୍ଣଙ୍କୁ ଆଗେ ଖୋଜା, ଆଉ ମୁଁ କହିଲା ବେଳକୁ ପଛଉଛ? ଆଉ କ'ଣ ମୋ ମନ ବିଡ଼ିବାକୁ କୃଷ୍ଣ କୃଷ୍ଣ ସବୁବେଳେ ହୁଅ?
0: ସୁମତି, ସୁମତି, ତୁମେ ମୋର ଶିକ୍ଷାଦାତ୍ରୀ, ତୁମ ଆଜ୍ଞା ଅବଜ୍ଞା କରିବା ମୋର ସାଧ୍ୟାତୀତ। ଚାଲ ତେବେ କାହିଁ ଖୁଦ ମୂଳକୁ ଗଣ୍ଡିଏ ଦିଅ, ଆଉ ବିଳମ୍ବରେ କାର୍ଯ୍ୟ ନାହିଁ।

ବାଲ୍ୟସଖା ସୁଦାମା ମୋତେ ଆଜି ଦେଖା କରିବାକୁ ଆସୁଛନ୍ତି। ସତରେ ସଖାର ଭକ୍ତି ଡୋରିରେ ମୁଁ ସଦା ସର୍ବଦା ବନ୍ଧା।

0: ସୁମତି, ତୁମ କଥାରେ ପଡ଼ି ମୁଁ ଏତେ ପଥ ଆସିଲି, ମାତ୍ର ଦେଖୁଛି ଏଇଠାରେ ମୋର ସମସ୍ତ ଆଶା ଭରସା ଲୋପ ପାଇଲା। ନଦୀ ବର୍ତ୍ତମାନ ପ୍ରବଳ ଭାବରେ ବଢ଼ୁଛି, ଏଣେ କଳା କଳା ମେଘମାଳା ଆକାଶରେ ଘୋଟି ଚତୁର୍ଦ୍ଦିଗ ତମସାଚ୍ଛନ୍ନ କରିଦେଲାଣି। ବିଜୁଳି ଆଉ ଘଡ଼ଘଡ଼ିର ସୀମା ନାହିଁ, ଉପାୟ କ'ଣ? ହେ ଭଗବାନ, ହେ କୃଷ୍ଣ, ଆଉ କ'ଣ ମୋ ଗୃହକୁ ଫେରିଯିବି?
1: ସଖା ମୋର ଫେରିଯିବାକୁ ବସିଛି, ନାଉରୀ ପିଲା ହେଇ ଡଙ୍ଗା ନେଇ ଯାଏ।
2: କିଏ ସେ ପାରିକୁ ଯିବାବାଲା ଅଛି? ଶୀଘ୍ର ଆସ, ନଈ ଭାରି ବଢୁଛି, ଶୀଘ୍ର ଆସ, କିଏ ଅଛି?
0: ଆଉ ତ କେହି ନାହିଁ ବାପ, ମୁଁ ଏକା ଏଠି ଅଛି, ଟିକିଏ ପାରି କରିଦବୁ?
2: ଗୋସେଇ ଦଣ୍ଡବତ, ଟିକିଏ କ'ଣ, ଗୋଟା ଯାକ ପାରି କରିଦେବି, ଦିଅ ମାସୁଲ ଟିକେ ଦିଅ।
0: ମୁଁ ଜଣେ ଦରିଦ୍ର ବ୍ରାହ୍ମଣରେ ବାପ, ମୋ ନିକଟରେ କିଛି ନାହିଁ।
2: ସେ କଥା ପଟିବ ନାହିଁ ଗୋସେଇ, ସେ କଥା ପଟିବ ନାହିଁ, ଆଉ ଦି ପଇସା ଦେଲେ ସୁଦ୍ଧା ମୁଁ ଏକୁଟିଆ ବ୍ରାହ୍ମଣକୁ ଏ ଭରା ନଈରେ କଦାପି ବାରି କରିପାରିବି ନାହିଁ।
0: ଆରେ ବାଇଆ, ମୁଁ ତତେ କଲ୍ୟାଣ କରିବି, ତୋର ଧର୍ମ ହବ।
2: ନାହିଁ ନାହିଁ ଗୋସେଇ, ଯଦି କିଛି ହାନି ଲାଭ ହୁଏ କିଏ ଦାୟୀ?
0: ଆରେ ବାଇଆ, ସେଥିନିମିତ୍ତ ଠାକୁର ପରା ଅଛନ୍ତି।
2: ଗୋସେଇ, ଠାକୁର କିଏ, କେଉଁଠାରେ ଥାନ୍ତି, ସେ କ'ଣ ବିପଦ ବେଳେ ଉଦ୍ଧାର କରନ୍ତି?
0: ବାଇଆ, ତୁ ପିଲା ଲୋକ, ସେ କଥା କ'ଣ ବୁଝିବୁ? ଏ ଦେଖ, ମୁଁ ନିର୍ଭର ହେଇ ଭଗବାନଙ୍କୁ ଭାବିବାରୁ ସେ ତୋତେ ପଠେଇଲେ, ତୁ ନିଶ୍ଚୟ ମୋତେ ବିପଦରୁ ଉଦ୍ଧାର କରିବୁ। ସେ ପରା ସତ୍ୟ ନିରଞ୍ଜନ ସବୁଠାରେ ଅଛନ୍ତି, ଯିଏ ଆତଙ୍କ ବେଳେ ତାଙ୍କୁ ଚିନ୍ତା କରେ ସେ ତା ଭାବ ଶୁଣନ୍ତି।
2: ହଉ ତେବେ ଗୋସେଇ, ଆସ ଡଙ୍ଗାକୁ ଆସ।

0: ନାରାୟଣ ନାରାୟଣ ମୋତେ ସ୍ମରଣ କଲେ ପ୍ରଭୁ।
1: ଆସନ୍ତୁ ଦେବର୍ଷେ, କହିଥିଲି ନା ମୁଁ ତୁମକୁ ସ୍ମରଣ କରିବି।
0: କିନ୍ତୁ ପ୍ରଭୁ ଉଦ୍ଦେଶ୍ୟ ତ କହୁନାହାନ୍ତି।
1: ଉଦ୍ଦେଶ୍ୟ ମନ୍ଦ
0: ମନ୍ଦ ନାରାୟଣ ନାରାୟଣ।
1: ପିଲାଦିନ କଥା ମୋର ମନେ ପଡ଼ୁଛି ଦେବର୍ଷେ। ଦେବର୍ଷେ
0: ପ୍ରଭୁ
1: ସଖା ସାଙ୍ଗେ କେତେ ଖେଳୁଥିଲି, ଆଜି ତାଙ୍କ ସାଙ୍ଗରେ ଟିକେ କୌତୁକ ହେବାକୁ ମନ ପଡ଼ୁଛି। ଆସ ଆସ ଦେବର୍ଷେ।
2: ଏଇ ତ ଘୋର ଜଙ୍ଗଲ, କେହି ଜଣେ ହେଲେ ଦେଖାଯାଉ ନାହାନ୍ତି। ଗାଁକୁ ବାଟ ପଚାରିବି, ଏ କ'ଣ ବାଘ ଗର୍ଜନ ଶୁଭିଲାଣି? ବୋଧ ହୁଏ ଏହି ଜୀବନରେ ଆଉ ମୋ କୃଷ୍ଣ ମୁଖ ଦେଖିପାରିବି ନାହିଁ। ସଖା ସଖା କୃଷ୍ଣ କୃଷ୍ଣ।

0: ଆଉ ଯିବାକୁ ଇଚ୍ଛା ପଡ଼ୁ ନାହିଁ। ଯଦି କେହି ଦିନ ଅରକ୍ଷିତ ବୋଲି ଘୃଣା କରି ତଡ଼ି ଦିଅନ୍ତି ତେବେ ବଡ଼ ଲଜ୍ଜା ହେବ। ତା ଅପେକ୍ଷା ମୋର ଫେରିଯିବା ଉଚିତ।
1: ସଖ ମୋର ଫେରିଯାଉଛନ୍ତି, ଯାଏ ତାଙ୍କୁ ପାଛୁଟି ଆଣେ। ସଖା ସଖା ସଖା, ମୋ ନିକଟକୁ ଆସି ଫେରି ଯାଉଥିଲୁ କାହିଁକି? ସଖା ଆସ, ଭିତରକୁ ଆସ, ଆସ ନା, ବସ ବସ ଏଇ ରତ୍ର ସିଂହାସନରେ ବସ। ବସ
0: ମୁଁ ସିଂହାସନରେ
1: ବସ ସଖା ବସ। ସଖାର ସିଂହାସନରେ କ'ଣ ସଖାର ସ୍ଥାନ ନାହିଁ?

0: ଠାକୁରଙ୍କ ନା ନା ନା ନା ଛାମୁଙ୍କ ଦର୍ଶନ ଯୋଗ
1: ଛି ଛି ସଖା ଛି ଆପଣଙ୍କ ଛାମୁଙ୍କ କାହାକୁ କହୁଛ ସଖା ମୁଁ କୌଣସି ପୂର୍ବର ସଖା ପଦବାଚ୍ୟ ନୁହେଁ

0: କରିବ। ସୁମତି ତାଙ୍କୁ କିଛି ଧନ ଆଶାରେ ଏଠିକି ପଠାଇଛନ୍ତି, କିନ୍ତୁ ସଖା ସେ କଥା କହୁନାହାନ୍ତି। ତାଙ୍କର ଧନରେ ସେତେ ଆଶା ନାହିଁ ଦେବୀ।
1: ଦେବୀ ମୋତେ କ'ଣ କହୁଛନ୍ତି ପ୍ରଭୁ?
0: ଦେବୀ
1: ପ୍ରଭୁ,
0: ମୋର ଇଚ୍ଛା ତୁମେ ପୂରଣ କରିବ ତ?
1: ତେବେ କି ଆଜ୍ଞା ହେଉଛି? ହେଉ
0: ପ୍ରିୟେ, ତୁମେ ଚରାଚରର ପାଳନ କର୍ତ୍ତୀ ସ୍ୱୟଂ ଅନ୍ନପୂର୍ଣ୍ଣା। ତୁମେ କିଛି ଦିନ ନିମିତ୍ତ ସଖାଙ୍କ ଗୃହରେ ବାସ କଲେ ସଖାଙ୍କର ସମସ୍ତ ଅଭାବ ମୋଚନ ହେଇଯାଆନ୍ତା।
1: ଏଇ କ୍ଷଣି ଯିବି ପ୍ରଭୁ।
0: ନା ନା ସଖୀ, ସଖା ବିଦାୟ ନେଇଗଲେ ପଛରେ ଯିବ। ଏଇ ତ ସଖା ଇଆଡ଼କୁ ଆସୁଛନ୍ତି।
2: ସଖାଙ୍କ ଠାରୁ ଏତେ ଆଦର ଏତେ ସ୍ନେହ ପାଇବି ବୋଲି ମନରେ ବିଶ୍ୱାସ ନଥିଲା। ଏ ଦରିଦ୍ରଠାରେ ଏତେ ସ୍ନେହ ଏତେ ଆଦର ନହେଲେ କି ଜୀବନବନ୍ଧୁ ନାମ ବୁଲାଇଥାନ୍ତେ। ମୁଁ ତ ଏଠି ସୁଖରେ ଅଛି। ସୁମତି ଯେ ତେଣେ କ'ଣ କରୁଥିବ ସେ କଥା ଭାବିଲା ବେଳକୁ ମନ କ'ଣ ହେଇଯାଉଛି। ସଖା, ମୋର ଗୋଟିଏ ନିବେଦନ କ୍ଷୀଣା କରନ୍ତୁ।
0: କି ନିବେଦନ ସଖା?
2: ତୁମକୁ ଦର୍ଶନ କରିବାକୁ ଆସି ବହୁଦିନ ସୁଖରେ ରହିଗଲିଣି, କିନ୍ତୁ ସଖୀ ତୁମର ମୋ ଲାଗି ବଡ଼ ଭାବନାରେ ଥିବେ, ସେଇଥିଯୋଗୁଁ ବିଦାୟ ନେବାକୁ ଆସିଲି।
0: କେଇଟା ଦିନ ରହିଲେ ଯେ, ଆଉ କିଛି ଦିନ ରୁହ, ଯିବ ତ? ପୁଣି ଯାଇ କେବେ ଦେଖାହବ ସଖା? ସଖୀ ଏକା ତୁମ ବିହୁନେ ଦୁଃଖ ପାଉଥିବେ ନାହିଁ? ଯିବାକୁ ଯେତେବେଳେ ବାହାରିଲଣି ଯାଅ, ପୁଣି କେବେ ଆସିବ କହିଲ?
2: ଯେଉଁଦିନ ତୁମର ଡୋରି ଲାଗିବ
0: ସଖୀଙ୍କୁ କହିବ ମୁଁ ତାଙ୍କ ଖୁଦ ବୋଝା ଖାଇ ଧନ୍ୟ ହେଇଛି।
2: ହଉ ବନ୍ଧୁ, କହିବି। ଆଉ ସଖୀ?
0: ସଖୀ ସବୁବେଳେ ଭାବି ହେଉଥିବେ, ଆଉ ବଳେଇବା ମୋର ଉଚିତ ନୁହେଁ।
2: କ'ଣ କରିବି, ଏ ତ କଥା ଖୁଆଇଦେବେ ନାହିଁ, ମୋ ପାଟିରୁ କଥା ନ ସରୁଣୁ ଆଗ କରି ମାଡ଼ି ବସୁଛନ୍ତି। ମୁଁ ଏପରି ସ୍ଥଳେ ଧନବା କିପରି ମାଗିବି? ନାହିଁ, ମାଗିବି ନାହିଁ। ସଖା, ମୁଁ ଆସୁଛି।
0: ଆସ ସଖା, ଯେପରି ଅଳ୍ପ ଦିନ ଦେଖା ହୁଏ।
2: ମା, ତେବେ ମୁଁ ବିଦାୟ ନେଉଛି।
1: ସଖା, ସଖୀଙ୍କୁ କହିବେ ତାଙ୍କ ସଖାଙ୍କ ପାଇଁ ଖୁଦ ବଜା ଦେଲେ, ମୋ ପାଇଁ କିଛି ହେଲେ ଦେଲେ ନାହିଁ। କହିବେ ମୁଁ ବି ସେଥିରୁ ମୁଠିଏ ଖାଇ କୃତାର୍ଥ ହେଇଛି।
2: କହିବି କହିବି ହୋଇ କହିପାରିଲି ନାହିଁ, ମନ କଥା ମନରେ ରହିଗଲା। ଦବା କଥା ତ କାହାରି ତୁନିରେ ନାହିଁ, ନା ମାଗିବି ନାହିଁ। ବାର ତର ବୁଲି ଏଭଳି ସେଭଳି ଭିକ ମାଗିବି ପଛେ କେବେ ମାଗିବି ନାହିଁ। ସୁମତି ଯାହା କହିବାରେ କୁହନ୍ତୁ। ସଖା, ମୁଁ ଚାଲିଲି ସଖା।
0: ସଖା, ସେ କଥା ତ କେତେଥର କହିସାରିଲଣି, ଜଣାଗଲା। ଖାଲି କ'ଣ ଯିବ, ଗୋଟାଏ କିଛି ପରିଚୟ ନେଇଯାଅ, ସଖିକି ଦେବ। ନିଅ ସଖା, ମୋ ଗଳାର କସ୍ତୁ ମାଠି ସଖିକି ଦେବ।
2: ହଉ ପ୍ରଭୁ, ଆସୁଛି।
0: ଆସୁ ସଖା।

ଦୈବ, ମୋର ଏ ପୋଡ଼ା କର୍ମରେ ଏଇଆ ଲେଖିଥିଲୁ? ସିଏ ତ ଜମା ମଙ୍ଗୁନଥିଲେ, କାହିଁକି ବାଧ୍ୟ କରି ପଠେଇଲି? ଚାହିଁ ଚାହିଁ ଆଖିରୁ ପାଣି ମଲାଣି।

ମୁଁ ପାପିଷ୍ଟା କଣ କଲି? ତାଙ୍କ ଇଚ୍ଛା ବିରୁଦ୍ଧେ କାହିଁକି ତାଙ୍କୁ ପଠେଇଦେଲି? ଆଉ କଣ ଅଭିମାନ କରି ରହିଗଲେ?

0: କେବଳ ଏହି ଆଶା ରହିଲା ମରିବା ପୂର୍ବରୁ ଥରେ ଥରେ ସ୍ୱାମୀ ଶ୍ରୀ ମୁଖ ଦେଖିପାରିଲି ନାହିଁ। ପର ଜନ୍ମରେ ଯେମିତି ଦେଖା ହୁଏ ହେ କୃଷ୍ଣ ସ୍ୱାମୀ ମୋର ମଙ୍ଗଳରେ ବାସ କରନ୍ତୁ। ଏଇଥର ବିଦାୟ ନେଲି। ଏ କଣ ଏ କି ଆଶ୍ଚର୍ଯ୍ୟ, ବର୍ତ୍ତମାନ ପୋଖରୀଟା ଜଳପୂର୍ଣ୍ଣ ଥିଲା, କାହିଁ ଟୋପାଏ ତ ପାଣି ନାହିଁ। ଏ ପୋଖରୀ ନା ମୃଗ ତୃଷ୍ଣା, ଏ ଫଟା କପାଳକୁ ସବୁ ବିଡ଼ମ୍ବନା।
1: ସଖୀ ସୁମତୀ ପୋଖରୀରେ ଝାସ ଦେବାକୁ ଆସିଥିଲେ, ମାୟାରେ ପୁଷ୍କରିଣୀଟି ଶୁଷ୍କ କରିଦେଲି, ନହେଲେ ସେ ଆତ୍ମହତ୍ୟା କରିଥାନ୍ତେ। ତିନାହିନା ହୋଇ ବହୁ କଷ୍ଟ ପାଇଲେଣି ସଖୀ, ଚାହେଁ ଭାରୁଆ ହିଁ ତାକୁ ଦେଖାଦିଏ।

0: ତ ମୋର ଏଇ ଦଶା, ନହେଲେ କଣ ମୁଁ ସନ୍ନ୍ୟାସିନୀ ହେଇ ତମ ଘରେ ଆଶ୍ରୟ ନେଇଥାନ୍ତି।
1: ଭଲ ହେଲା ତମ ଦୁଇ ଜଣଙ୍କର ସାକ୍ଷାତ ହେଇଗଲା।
2: ମୁଁ ଆଉ ବୃନ୍ଦାବନକୁ କାହିଁକି ଯିବି ମାଉସୀ, ଏଇଠି ରହିବି। ଯୋଉଠି ହେଲେ ମୂଲ ଲାଗି ପେଟ ପୋଷିବା ତ କଥା। ତମର ଏ ଭଙ୍ଗା କୁଡ଼ିଆଟାକୁ ସଜାଡ଼ି ଦେଲେ ତମେ କଣ ମୁଠାଏ ଖାଇବାକୁ ଦବନି ମାଉସୀ?
1: ତମ ଦୁଇ ଜଣଙ୍କର ହାବଭାବ ଦେଖି ମତେ କେମିତି କେମିତି ଲାଗୁଛି।
2: ପିଲାବେଳେ ନା ମୋର ଟିକେ ଚୋରି ଭାବ ଥିଲା ମାଉସୀ, ୟା ଘରୁ ତା ଘରୁ ଚୋରେଇ ଖାଇ ଯାଉଥିଲି, ସେଥିପାଇଁ ମାଠୁ ଖୁବ ମାଡ଼ ଖାଇଛି। ଆଉ ସେ ପ୍ରକୃତି ନାହିଁ, ତମ ଘରେ ବି ସେ ଜିନିଷ ନାହିଁ।
1: କଣ
2: ସରଳ ବଣି?
1: ନାଇଁ ରେ ବାପା, ସେ ଅପୂର୍ବ ଜିନିଷ ଏ ଗରିବ କୁଡ଼ିଆରେ କୁଆଡ଼ୁ ଆସିବ?
2: ଆମର ତ ଗୋପାଳ ଘର ମାଉସୀ, ମୁଁ ଏଠି ରହିଲେ ଗାଈ ଗୋରୁ ରଖିବାନି। ତମ କୁଡ଼ିଆ ଏମିତି ବଦଳିଯିବ ମାଉସୀ, ଦେଖିବ ଗୋସେ ଆସିଲେ ବି ମୋଟେ ଚିହ୍ନି ପାରିବେନି।
1: ଯାହା ତୋର ଇଚ୍ଛା ହଉଛି କର।

ସୁ ମୋତେ କେତେ କରି କହିଥିଲା ସଖାଙ୍କଠାରୁ କିଛି ମାଗି ଆଣିବା ପାଇଁ, କିଛି ମାଗି ପାରିଲି ନାହିଁ। ଶ୍ରୀଅଙ୍ଗରୁ ଯେଉଁ ରତ୍ନହାରଟି ଦେଇଥିଲେ ତାକୁ ବି ଦାନ କରିଦେଲି। ନାରଦ କହୁଥିଲେ ତାଙ୍କୁ ଯାହା ମାଗିଥିଲେ ତାହା ମିଳିଥାନ୍ତା, କିନ୍ତୁ କିନ୍ତୁ ହରିନାମ ଜପିବା ପାଇଁ ମାଳାଟି ଖୁବ୍ ସୁନ୍ଦର ହୋଇଥିଲା। ଛାଡ଼, ସଖା ଦେଇଥିଲେ ପୁଣି କ'ଣ ଭାବି ତାକୁ ନେଇଗଲେ କେଜାଣି, ସବୁ ତାଙ୍କରି ଇଚ୍ଛା। ଏଇତ ଘର ପାଖ ହେଇଗଲାଣି, ସୁମତୀ ଯାହା ଗାଳି ଦେବ ପଛେ ଶୋଇଯିବି, କ'ଣ ଆଉ କରିବି। ଏଇ କ'ଣ ଦେଖୁଛି, ମୋର ଭଙ୍ଗା କୁଡ଼ିଆ ଯୋଉଠି ଥିଲା ସେଠି ଗୋଟେ କ'ଣ ବିରାଟ ଅଟ୍ଟାଳିକା ଠିଆ ହୋଇଛି। ତେବେ କ'ଣ ସୁମତୀ ମୋର ଭୋକ ଉପାସରେ ଘର ଢିଅ ବିକି ଗାଁ ଛାଡ଼ି କୁଆଡ଼େ ଚାଲିଯାଇଛି। ଏଇତ ସୁମତୀ ସେଠି ଠିଆ ହୋଇଛି, ଯାଏ ତାକୁ ପଚାରେ କ'ଣ ହେଇଛି। ହେ ସଖା, ହେ କୃଷ୍ଣ, ସବୁ ତୁମରି ଇଚ୍ଛା ପ୍ରଭୁ, ସବୁ ତୁମରି ଇଚ୍ଛା।

0: ତୁମେ କଣ କହୁଛ ସୁମତି? କିଏ ଭାର ପଠେଇଥିଲା?
1: ସିଏ ତ ତୁମ ନାଁ କହିଲା, ମୁଁ କଣ ଜାଣିଛି? ସେ କାଳିଆ ଟୋକା କିଏ?
0: କାଳିଆ?
1: ହଁ,
0: କୁଆଡେ ଗଲା ସେ କାଳିଆ?
2: ସଖା
0: କି ସଖା କୃଷ୍ଣ,
2: ତୁମେ ତୁମେ ସେଇ ଭାରୁଆ ସଖା? ଏ ଦରିଦ୍ର ସଖାଟା ପାଇଁ ତୁମେ ଏତେ କଷ୍ଟ କଲ କୃଷ୍ଣ?
3: ଆଉ ମୁଁ ମୁଁ କଣ କିଛି କରିନି?
2: ତୁମେ ତୁମେ ବି ଏ ଦିନ ଅକିଞ୍ଚନ ଘରେ ସୁମତି ସୁମତି ସୁମତି ତୁମେ ମହାଭାଗ୍ୟବତୀ ସୁମତି, କାହାକୁ ତୁମେ ସ୍ନେହ ବନ୍ଧନରେ ବାନ୍ଧି ରଖିଛ ଜାଣ?
4: ଭକ୍ତ ପାଇଁ ମୁଁ ସବୁ କରିପାରେ ସଖା, ସବୁ କରିପାରେ
2: ସଖା। ମୋର ଏସବୁ କିଛି ଲୋଡ଼ା ନାହିଁ ସଖା, ଧନର ମୋହ ଦେଖାଇ ତମେ ମୋତେ ଆଉ ଭଣ୍ଡି ଦିଅ ନାହିଁ ସଖା, ମୋତେ ଭଣ୍ଡି ଦିଅ ନାହିଁ।
4: ନା ସଖା, ତମେ ଭୟ କର ନା ସଖା, ଏ ମୋର ତୁମକୁ କେବେ ଗ୍ରାସ କରିବ ନାହିଁ। ଆସ ଆସ ସଖା, ଏଇ ସିଂହାସନକୁ ଆସ।
2: ନା
4: ଆସ ସଖି,
2: ନା
4: ତୁମ ଦୁହିଁଙ୍କ ସିଂହାସନରେ ବସାଇ ଆମେ ଧନ୍ୟ ହବୁ। ଆଜିଠାରୁ ଏ ରାଜ ସମ୍ପଦ ଭୋଗ କର।
5: ନାରାୟଣ ନାରାୟଣ, ନିଅନ୍ତୁ ନିଅନ୍ତୁ ଆପଣଙ୍କ ରତ୍ନହାର, ସୁଦାମା ପ୍ରକୃତରେ ଆପଣଙ୍କର ଭକ୍ତ। ନାରାୟଣ ନାରାୟଣ।
4: ଦେବର୍ଷି
5: ପ୍ରଭୁ,
4: ସେ ହାର ତୁମ ସଖାଙ୍କୁ ଦେଇଛି, ତାଙ୍କରି ଗଳାରେ ସେ ହାର ଶୋଭା ପାଉ।
2: ନା ସଖା, ନା, ସେ ହାର ଗଳାରେ ନୁହେଁ, ସେ ହାର ଜପା ମାଳି ହେଇ ମୋ ହାତରେ ଥାଉ ସଖା, ମୋତେ ଏତିକି ଅନୁମତି ଦିଅ
4: ସଖା।